ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଟ୍ଜ ଯୋଗେ। ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 19 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 9 ତାରିଖ ସମୟ ବର୍ତ୍ତମାନ ସକାଳ 5:58:36। ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ଟ୍ୟୁନ୍ କରିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ତେବେ ନୂଆ ସକାଳର ନୂଆ ଆଲୋକ, ନୂଆ ଆଶା ଏବଂ ନୂଆ ସମ୍ଭାବନା ସହ ଆପଣଙ୍କୁ ସ୍ୱାଗତ କରୁଛୁ ଆମର ପ୍ରଭାତୀ ଭକ୍ତିମୟ କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀରେ।

ଭକ୍ତି ଥିଲେ ପଥ ମିଳେ, ବିଶ୍ୱାସ ଥିଲେ ଶକ୍ତି ମିଳେ, ଆଉ ଜଗନ୍ନାଥଙ୍କର କୃପା ଥିଲେ ଅସମ୍ଭବ ବି ସମ୍ଭବ ହୋଇଯାଏ। ବନ୍ଧୁ, ହଁ ବନ୍ଧୁ, ଆଜିର ଏହି ପବିତ୍ର ପ୍ରଭାତରେ ପ୍ରଥମ ଅର୍ଘ୍ୟ ସମର୍ପଣ କରିବା ଜଗତର ନାଥ କଳିଯୁଗର ଠାକର ପତିତ ପାବନ ମହାପ୍ରଭୁ ଜଗନ୍ନାଥଙ୍କର ପଦ୍ମଚରଣରେ। ଶଙ୍ଖକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ବିରଜମାନ। ଜଗନ୍ନାଥଙ୍କୁ ଜଗତର ନାଥ ବୋଲି କୁହାଯାଏ ଏବଂ ଶ୍ରୀକ୍ଷେତ୍ରରେ ତାଙ୍କର ସ୍ଥିତି। ବନ୍ଧୁ, ଜୀବନରେ ଯେତେ ବାଧା ଆସୁନା କାହିଁକି ଧୈର୍ଯ୍ୟ ଏବଂ ବିଶ୍ୱାସ ହରାଇବା ଉଚିତ ନୁହଁ, କାରଣ ପ୍ରତ୍ୟେକ ଅନ୍ଧକାର ପରେ ସୂର୍ଯ୍ୟୋଦୟ ନିଶ୍ଚିତ।

ଶୁଣିଛନ୍ତି ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ କାର୍ଯ୍ୟକ୍ରମ ଚାଲିଛି ଭକ୍ତି ସଙ୍ଗୀତର ଅର୍ଘ୍ୟଥାଳି ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍ ଶ୍ରୀକ୍ଷେତ୍ରସ୍ଥିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଏହା ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ। ଇତିହାସରୁ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ୱମେଧ ଯଜ୍ଞ ଏବଂ ଜଗନ୍ନାଥ ସଂସ୍କୃତିର ଜଗନ୍ନାଥଙ୍କ ସମେତ ଚାରି ବିଗ୍ରହକୁ ସ୍ଥାପନ କରିଥିଲେ। ଏହି ପୁଷ୍କରିଣୀ କିପରି ପବିତ୍ର ତାହା ଏହାର ସ୍ଥାପନାରୁ ଜଣାଯାଇଥାଏ। ବନ୍ଧୁ, ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଇ ଏହି ଜମିକୁ କିଣିଥିଲେ। ସେହିଦିନଠାରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପବିତ୍ର ତୀର୍ଥ ନାମରେ ପରିଗଣିତ ହେଲା। ସେହିଭଳି ଜଗନ୍ନାଥ ମନ୍ଦିର ପରିସର ବିମଳା ମନ୍ଦିର ନିକଟରେ ଥିବା ଏକ ପବିତ୍ର କୁଣ୍ଡ, ଏହା ନାରାୟଣଙ୍କର ନିବାସ ଭାବେ ବିଶ୍ୱାସ କରାଯାଏ। ଏଠାରେ ଥିବା ପବିତ୍ର ଅଶ୍ୱସ୍ଥ ଗଛ ପୁରାଣ ଅନୁସାରେ ଅକ୍ଷୟ କଳ୍ପବଟ ଭାବରେ ପୂଜା କରାଯାଏ। ଶିକାରୀ ଜାରା ଶବର ଦୁର୍ଘଟଣାବଶତଃ କୃଷ୍ଣଙ୍କୁ ତୀରବଦ୍ଧ କରିଥିଲା ଏବଂ ତାଙ୍କ ଶବ ସତ୍କାର କରିଥିଲା। କୃଷ୍ଣ ଏକ ଗଣ୍ଡି ରୂପେ ପରବର୍ତ୍ତୀ ସମୟରେ ସାଗରରେ ରୋହିଣୀ କୁଣ୍ଡ ପର୍ଯ୍ୟନ୍ତ ଭାସି ଆସିଥିଲେ ବୋଲି ଜାରା ଶବରକୁ ସ୍ୱପ୍ନ କଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ଜାରା ଶବରଙ୍କ ସହାୟତାରେ ସେହି ଦାରୁର ସନ୍ଧାନ ପାଇଥିଲେ ଏବଂ ସେଥିରୁ ଜଗନ୍ନାଥଙ୍କର ବିଗ୍ରହ ଖୋଦିତ ହୋଇଥିଲା। ବନ୍ଧୁ, ସେହି ଯେଉଁ ସ୍ଥାନରେ ତାହା ଲାଗିଥିଲା ବା ଜାରା ଶବରକୁ ସ୍ୱପ୍ନ ଆସିଥିଲା ତାହା ହେଉଛି ସେହି ରୋହିଣୀ କୁଣ୍ଡ।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜି ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ତେବେ ଏହି ପଞ୍ଚ ପୁଷ୍କରିଣୀ, ଯାହାକୁ ପଞ୍ଚତୀର୍ଥ ବୋଲି ମଧ୍ୟ କୁହାଯାଇଛି, ତା ମଧ୍ୟରେ ମାର୍କଣ୍ଡେୟ ପୁଷ୍କରିଣୀ ଅନ୍ୟତମ। ପୁରୀ ତୀର୍ଥ ଭ୍ରମଣର ଆଦ୍ୟସ୍ଥଳ ଭାବେ ଏହି ମାର୍କଣ୍ଡେୟ ପୁଷ୍କରିଣୀ ଜଣା। 4 ଏକର ବ୍ୟାପୀ ପୁଷ୍କରିଣୀ ସହ ମାର୍କଣ୍ଡେଶ୍ୱର ମନ୍ଦିର ଅବସ୍ଥିତ। ଏହା ଶିବଙ୍କର ଅତି ପୁରାତନ ମନ୍ଦିର ଭାବରେ ମଧ୍ୟ ପ୍ରସିଦ୍ଧ। ସେହିଭଳି ନୀଳାଚଳ ଧାମର ଦକ୍ଷିଣରେ ଅବସ୍ଥିତ ଶ୍ୱେତଗଙ୍ଗା ପୁଷ୍କରିଣୀ, ବିଷ୍ଣୁଙ୍କ ମତ୍ସ୍ୟ ଅବତାର ଏବଂ ରାଜା ଶ୍ୱେତଙ୍କର ମୂର୍ତ୍ତି ପୁଷ୍କରିଣୀର କୂଳରେ ଅବସ୍ଥିତ। ଏହା ମଧ୍ୟ ଏହି ପଞ୍ଚ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ। ତେବେ ଶ୍ରୀକ୍ଷେତ୍ରର ସମୁଦ୍ରକୁ ମହୋଦଧି ବୋଲି କୁହାଯାଇଥାଏ। ବ୍ରହ୍ମପୁରାଣ, ସ୍କନ୍ଦ ପୁରାଣ, ବାମଦେବ ସଂହିତା, କପିଳ ସଂହିତା ଆଦି ଗ୍ରନ୍ଥମାନଙ୍କରେ ମହୋଦଧିର ମହାତ୍ମ୍ୟ ବିଷୟରେ ଉଲ୍ଲେଖ ଅଛି। ଏହି ସାଗରରେ ବିଷ୍ଣୁଙ୍କର ପ୍ରଥମ ଅବତାର ଅର୍ଥାତ୍ ମତ୍ସ୍ୟ ଅବତାର ପ୍ରକଟ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଏଠାରେ ପିଣ୍ଡଦାନ ଏବଂ ବୁଡ଼ ପକାଇଲେ ମୁକ୍ତି ମିଳେ ବୋଲି କଥିତ ଅଛି। ଶ୍ରୀମନ୍ଦିରର କଳ୍ପବୃକ୍ଷଠାରୁ ମହୋଦଧି ପର୍ଯ୍ୟନ୍ତ ସ୍ଥାନକୁ ଅନ୍ତର୍ବେଦୀ ନାମରେ କଥିତ। ଏହି ସ୍ଥାନରେ ଦେହତ୍ୟାଗ କଲେ ମୋକ୍ଷ ଗତି ହୋଇଥାଏ। ମହୋଦଧିର ଗୋଟିଏ ଘାଟ ବା ସ୍ଥାନକୁ ସ୍ୱର୍ଗଦ୍ୱାର ମଧ୍ୟ କୁହାଯାଇଥାଏ। ଏଠାରେ ଦାହ ସଂସ୍କାର କାର୍ଯ୍ୟ କଲେ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ। ଶ୍ରୀଜଗନ୍ନାଥଙ୍କର ସାଗର ବିଜେ ବା ଅମାବାସ୍ୟା ନୀତି ଏହି ସ୍ୱର୍ଗଦ୍ୱାର ଅଞ୍ଚଳରେ ହିଁ ପାଳନ କରାଯାଏ। ବନ୍ଧୁ,

ତେବେ ମହାପ୍ରଭୁ ଜଗନ୍ନାଥ ଆମ ଜୀବନରେ ଶାନ୍ତି ସୁଖ ଏବଂ ସମୃଦ୍ଧି ଭରି ଦିଅନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କ ଜୀବନକୁ ଆଲୋକିତ କରନ୍ତୁ। ଏହି କାମନା ସହ ଶେଷ କରୁଛୁ ଆଜିର ଭକ୍ତି ସଂଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀକୁ। ଶୁଣିଛନ୍ତି ଆପଣମାନେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ 100.4 ଦିଲ୍ ସେ ଦିଲ୍ ତକ।

ଆରମ୍ଭ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 61ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମାଙ୍କୁ ସୃଷ୍ଟି ତତ୍ତ୍ୱ କହି ଭଗବାନ ଅନ୍ତର୍ଦ୍ଧାନ ହେବାରୁ ବ୍ରହ୍ମା ତାଙ୍କୁ ସ୍ତୁତି କରି ସୃଷ୍ଟି ନିମନ୍ତେ ନିଶ୍ଚଳ ସମାଧିରେ ବସିଲେ। ଏହାପରେ ଶୁକମୁନି ରାଜା ପରୀକ୍ଷିତଙ୍କ ଆଗରେ ଭାଗବତର ଦଶ ଲକ୍ଷଣ ସମ୍ପର୍କରେ ବୁଝାଇ କହିଲେ। ପରମେଶ୍ୱରଙ୍କଠାରୁ ଜାତ ଶବ୍ଦ ଆଦି ଯାହା ଉତ୍ପନ୍ନ ହୁଅନ୍ତି ତାହା ସର୍ଗ ଓ ବ୍ରହ୍ମାଙ୍କଠାରୁ ଜାତ ଚରାଚର ସୃଷ୍ଟି ହେଉଛି ବିସର୍ଗ। ଜୀବମାନଙ୍କ ମଧ୍ୟରେ ବିଷ୍ଣୁଙ୍କ ଅବସ୍ଥାନକୁ ସ୍ଥିତି ଏବଂ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହକୁ ପୋଷଣ କୁହାଯାଏ। କର୍ମମାନଙ୍କ ବାସନାର ନାମ ଉତ୍ତି। ମନୁ ଆଦିଙ୍କ ଆଚରିତ ଧର୍ମ ହେଉଛି ମନ୍ୱନ୍ତର। ଭଗବାନ ବିଭିନ୍ନ ଅବତାର ହୋଇ ପୃଥିବୀକୁ ଆସିଥିବା ବେଳେ କରିଥିବା ଲୀଳା, ତାହାଙ୍କ ଲୀଳା ବିଭୋର ମହାପୁରୁଷ ଏବଂ ସେମାନଙ୍କ ଭକ୍ତମାନଙ୍କର ଚରିତ କଥାକୁ ଈଶାନୁ କଥା କୁହାଯାଏ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 61ତମ ଭାଗ। ବର୍ଣ୍ଣନା ବସନ୍ତ ମହାନ୍ତି, ସଙ୍ଗୀତ ସଂଯୋଜନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ରାଜ୍ୟରେ ପ୍ରାୟ 10ଟି ସହର ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିସାରିଛି। ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ରେକର୍ଡ କରାଯାଇଛି 41.9 ଡିଗ୍ରୀ। ଟିଟିଲାଗଡ଼ରେ 41.7 ଡିଗ୍ରୀ, ଭବାନୀପାଟଣା ନୟାଗଡ଼ରେ 41.5 ଡିଗ୍ରୀ, ତାଳଚେରଠାରେ 41 ଡିଗ୍ରୀ ରେକର୍ଡ କରାଯାଇଛି ଏବଂ ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଆହୁରି 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ତେବେ ଆଜି କୋରାପୁଟ ଏବଂ ଖୋର୍ଦ୍ଧାରେ ଗ୍ରୀଷ୍ମ ପ୍ରବାହ ହେବା ବୋଲି କୁହାଯାଇଛି ଏବଂ ବଲାଙ୍ଗୀରରେ ଉଷ୍ମ ତାତି ରହିବ ଏବଂ ଏଥିସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଏବଂ ନୟାଗଡ଼ ଜିଲ୍ଲାରେ ଗରମ ଏବଂ ଗୁଳୁଗୁଳି ଅସହ୍ୟ ହେବା। ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା। ଦିନର ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ପାଖାପାଖି ରହିବ ବୋଲି ଅନୁମାନ କରାଯାଇଛି। ତେବେ ଏହା ଥିଲା ଆଜିର ପାଣିପାଗ ସମ୍ପର୍କରେ କିଛି ସୂଚନା। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି 6:55। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ହେ ଫ୍ରେଣ୍ଡସ୍, ମ୍ୟୁଜିକାଲି ୟୋର୍ସ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଯେତେବେଳେ ଟ୍ୟୁନ୍ କରିସାରିଲେଣି, ସାତଟା ଅଲରେଡି ହେଇଗଲାଣି। ତ ଚାଲନ୍ତୁ ଆଜି କ'ଣ ରହିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରୋଗ୍ରାମ ହାଇଲାଇଟ୍ସରେ ଜାଣିବା। ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10। ଆଜି ଏଥିରେ ବିଷୟ ରହିଛି ଦାନ୍ତ ପ୍ରତିରୋପଣ ବିଷୟରେ ଆଲୋଚନା କରିବେ ଡକ୍ଟର ରବି ରଞ୍ଜନ ସାହୁ। ସକାଳ 7:25 ଶୁଣିବେ ଶୁଭ ସକାଳ, ୟେସ୍ ମର୍ଣ୍ଣିଂ ମେଲୋଡି ନେଇ ଆସିଯିବୁ ସକାଳ 8:30। ଯାହାକୁ ପ୍ରତ୍ୟେକ ଦିନ ଆପଣମାନେ ଅପେକ୍ଷା କରିଥାନ୍ତି, ଆପଣମାନଙ୍କର ମୋଷ୍ଟ ଆୱେଟେଡ୍ ସୋ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିପାରିବେ ସକାଳ 9:00 ଏବଂ ସନ୍ଧ୍ୟା 5:02, ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଆପଣ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ, ଆମ ସହିତ ଲାଇଭ୍ ଯୋଡ଼ି ହୋଇପାରିବେ। ପରେ ପରେ ଆପଣମାନଙ୍କର ଅନୁରୋଧ ରଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଏବଂ ରାତି 10:00। ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣମାନେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ କରିପାରିବେ। କାର୍ଯ୍ୟକ୍ରମ କଳାକାର ଶୁଣିପାରିବେ ଦିନ 11:00। ଦିନ 11:30 ଶୁଣିପାରିବେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। କିଛି କଥା କିଛି ଗୀତ ଶୁଣିପାରିବେ ମଧ୍ୟାହ୍ନ 12:00 ଯେଉଁଥିରେ ରହିଛି ସୁପର ହିଟ୍ ହିନ୍ଦୀ ଆଣ୍ଡ ଓଡ଼ିଆ ଫିଲ୍ମ ଟ୍ରାକ୍। ଫ୍ରେଣ୍ଡସ୍, ଦିନ 1:10 ଶୁଣିବେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ, ଯେଉଁଥିରେ ଚର୍ଚ୍ଚା କରିବେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ସେୟାର କରିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ ଦିନ 2:45 ଆପଣମାନେ ଶୁଣିପାରିବେ। ଦେଶାତ୍ମବୋଧକ କାର୍ଯ୍ୟକ୍ରମ ମୋ ଦେଶ ପ୍ରଚାର କରିବ ଅପରାହ୍ନ 3:30। ଆପଣମାନଙ୍କର ଆଫ୍ଟରନୁନ୍କୁ ଆଉ ଟିକେ ସୁରିଲା କରିବା ପାଇଁ ଏଫ୍ଏମ୍ ରେନ୍ବୋରେ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ସନ୍ଧ୍ୟା 6:10 ଭକ୍ତିମୟ ପରିବେଶ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 43ତମ ଭାଗ ଶୁଣିପାରିବେ।

0: ଏବଂ ପରେ ପରେ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ନେଇ ହାଜିର ହୋଇଯିବୁ ସନ୍ଧ୍ୟା 6:30ରେ। ତେବେ ଫ୍ରେଣ୍ଡସ୍, ଏଫ୍ଏମ୍ ରେନ୍ବୋରେ ସନ୍ଧ୍ୟାର ଆସର ଜମିବ। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25ରେ। ପରେ ପରେ ରାତି 8ଟାରେ କାର୍ଯ୍ୟକ୍ରମ ଗୀତରେ ମିତରେ। ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତ ସମ୍ମିଳିତ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:30ରେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026ରୁ 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି 7:05। ଶୁଣନ୍ତୁ ଆମ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି କ୍ୟାବିନେଟ୍ ପାଞ୍ଚଟି ବିଭାଗର ମୋଟ ଦଶଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏଥିରେ ଜଳତଟ ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିଭିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିଭିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
1: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯୋଉ ଆମେ ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13-ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ।

0: ଓଜେଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍କତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ୍ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଓଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ଭଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
2: ମନୁଷ୍ୟ ଶରୀରରେ 2 ଯୋଡ଼ା ଦାନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧ ଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10ଟି ଲେଖାଏଁ ମୋଟ 20ଟି ଦୁଧ ଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6ରୁ 12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6ରୁ 12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14ଟି ଲେଖାଏଁ ମୋଟ 28ଟି ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18ରୁ 25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ 1ଟି ଲେଖାଏଁ ମୋଟ 4ଟି ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4ଟି ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡ଼ିବା ଓ ମାଢ଼ି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦାନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ, କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ ଉଭୟ ମାଢ଼ିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ, ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସେଲ୍ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସେଲ୍ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ 2 ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି, ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ 3ୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି, ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢ଼ି ଆକୃତି ବହୁତ ଛୋଟ, ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ, କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖାଇବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିଥାଏ।

0: ପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗ ମୁକ୍ତ ଥିବା ଆବଶ୍ୟକ। ଏଥିଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନ ରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା ନିରୀକ୍ଷା ପରେ ଦନ୍ତ ରୋପଣ ସ୍ଥାନକୁ ଜୀବାଣୁନାଶକ ଔଷଧ ଦ୍ୱାରା ସଫା କରିବା ପରେ ଶଲ୍ୟ ଚିକିତ୍ସା ଦ୍ୱାରା ସେହି ସ୍ଥାନରେ ଆନୁଷଙ୍ଗିକ ଉପାଦାନ ହନୁଆଡ଼ ଭିତରେ ଖଞ୍ଜି ଦିଆଯାଏ। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ପ୍ରାକୃତିକ ଦାନ୍ତ ଅବସ୍ଥିତି ଅନୁଯାୟୀ ସ୍ଥାୟୀ ଦନ୍ତ ପ୍ରତ୍ୟାରୋପଣ କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ରୋଗୀ ଦନ୍ତହୀନତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦାନ୍ତର କାର୍ଯ୍ୟକ୍ଷମତା ଫେରି ପାଉଛନ୍ତି, ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଦାନ୍ତ ରୋଗର ଆଧୁନିକ ଚିକିତ୍ସା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ପ୍ରତିରୋପଣ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍କାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50ରୁ ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ

8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର ଜିଆଇ ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ମସିହା ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ଟଙ୍କାର ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଟଙ୍କାର ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟକ୍ଷେତ୍ର କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 1,80,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି। ଆମେରିକାର H-1B ଭିସା ଆବେଦନ ପାଇଁ 1 ଲକ୍ଷ ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା ୟୁଏସ୍ ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ୟୁଏସ୍ କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପଭିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ଭଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟର

ଅଧିକାରୀ ହସ୍କିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ, ଗୋଆ, ତାମିଲନାଡୁ, ପୁଡୁ

ସିକିମ୍, ରୟାଲସୀମା, ତାମିଲନାଡୁ, ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍କାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଓକେ, ସୋ ମର୍ଣ୍ଣିଂ ହେଲା ମାନେ ସମସ୍ତଙ୍କର ମାନେ ପ୍ରାୟ ବହୁତ ଲୋକଙ୍କର ହ୍ୟାବିଟ୍ ଥାଏ ଯେ ସକାଳୁ ସକାଳୁ ଯଦି ଟିକେ ଚା ହେଇଯାଆନ୍ତା ନା, ହାଏ ହାଏ ହାଏ, ପୁରା ଦିନଟା ବନିଯାଆନ୍ତା ନା କି। ମାନେ ଆମର ଇଣ୍ଡିଆନ୍ସ ମାନେ ଚା ପ୍ରେମୀ କହିବାକୁ ଗଲେ ଅତ୍ୟୁକ୍ତି ହେବନି। ବେଶୀ ଚା ସେଲ୍ ହୁଏ ବା ତିଆରି ହୁଏ ଆମର ଇଣ୍ଡିଆରେ ବୋଲି ଗୋଟେ ଗବେଷଣାରୁ ମଧ୍ୟ ଜଣାପଡ଼ିଛି। ସୋ ଯଦି ଚା ପିଉଛନ୍ତି କିଛି ପ୍ରୋବ୍ଲେମ୍ ନାହିଁ, କିନ୍ତୁ ଚା'କୁ ପ୍ରପର ତରିକାରେ ପିଇବା ଦରକାର। ଅନେକ ଲୋକ ଅଛନ୍ତି ଚା ପିଇବା ପରେ ତୁରନ୍ତ ପାଣି ପିଇ ଦିଅନ୍ତି, ଯେଉଁଟାକି ଜମା ବି ଉଚିତ ନୁହଁ। କାରଣ ବିଜ୍ଞାନ ଏବଂ ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ଏହି ଅଭ୍ୟାସକୁ ଅସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଇଛି। ତେଣୁ ଚା ପୂର୍ବରୁ କିମ୍ବା ପରେ ପାଣି ପିଇବା ଉଚିତ କି ନାହିଁ, ଏହି ସମ୍ପର୍କରେ କିଛିଟା ଧାରଣା ମୁଁ ଆପଣମାନଙ୍କୁ ଆଜି କ୍ଲିୟର କରିବି ଯେ ଚା ପିଇବା ପୂର୍ବରୁ ପାଣି ପିଇବା ଉଚିତ କି ନାହିଁ, ବା ଚା ପିଇବା ପରେ ପାଣି ପିଇବା ଉଚିତ କି ନାହିଁ, ଏ ବିଷୟରେ ଟିକେ କଥା ହେବା। ବହୁତ ଇଣ୍ଟରେଷ୍ଟିଂ ଟପିକ୍ ରହିଛି, ବହୁତ ଜାଣିବା ଟପିକ୍ ରହିଛି, ସେ ବିଷୟରେ କଥା ହେବା ଆଗକୁ। କିନ୍ତୁ ସବୁ ବର୍ତ୍ତମାନ ଆଉ ଗୋଟେ ବ୍ୟୁଟିଫୁଲ ଗୀତ ଆସୁଛି, ବ୍ୟୁଟିଫୁଲ ମର୍ଣ୍ଣିଂରେ ଏନ୍ଜୟ କରୁଥାନ୍ତୁ, ଆମ ସହିତ ଏମିତି ରହିଥାନ୍ତୁ ଚିପକେ।

ବି କେୟାରଫୁଲ, ଯେତେବେଳେ ବି ଆପଣ ଯଦି ଚା ଅଭ୍ୟାସ ରହିଛି ସକାଳୁ ଚା ପିଅନ୍ତୁ, ନୋ ପ୍ରୋବ୍ଲେମ୍, ବଟ୍ ତାର 10-15 ମିନିଟ୍ ପୂର୍ବରୁ ଆପଣ ଗୋଟେ ଗ୍ଲାସ୍ ପାଣି ପିଅନ୍ତୁ, ଦେନ୍ ତାପରେ ଆପଣ ଚା ପିଅନ୍ତୁ, ଯେଉଁଟାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେବ। ଚାକୁ ଏଞ୍ଜୟ କରିପାରିବେ, ଏଫ୍ଏମ୍ ରେନ୍ବୋକୁ ତା ସହିତ ଏଞ୍ଜୟ କରିପାରିବେ ଏବଂ ହେଲ୍ଦି ଭାବରେ ଏଞ୍ଜୟ କରିପାରିବେ।

ଆଜିକାଲି ଭାରତର ଗାଁ ମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30 ଲକ୍ଷରୁ ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ PM

ତୁମ ନାମ ଯେବେ ହୃଦୟରେ ଲେଖିଦେଲି, ପ୍ରତ୍ୟେକ ସ୍ପନ୍ଦନ ଗୀତ ହୋଇଗଲା। ତୁମେ ଯେବେ ହସିଦେଲ ଥରେ, ମୋ ସାରା ଦୁନିଆ ରଙ୍ଗୀନ ହୋଇଗଲା। କୁହାଯାଏ, ପ୍ରେମକୁ ବୁଝିବା ପାଇଁ ବଡ଼ ବଡ଼ ପୁସ୍ତକ ଦରକାର ନାହିଁ, କେବଳ ଗୋଟିଏ ସତ ହୃଦୟ ହିଁ ଯଥେଷ୍ଟ। ଯେତେବେଳେ କାହାର ମେସେଜ ଆସିଲେ ମୁହଁରେ ହସ ଆସିଯାଏ, ଯେତେବେଳେ କାହାର ଅପେକ୍ଷାରେ ସମୟ ଅଟକି ଯାଏ ସେଇଠି, ଯେତେବେଳେ କାହାର ଦୁଃଖ ଅତି ନିଚର ଲାଗେ, ହଁ ସେଇଠୁ ହିଁ ପ୍ରେମର ଆରମ୍ଭ। ସଫିଲାଲ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ 100.4 ଫ୍ରିକ୍ୱେନ୍ସିରେ ଆମେ ପହଞ୍ଚୁଛୁ ଆପଣମାନଙ୍କ ପାଖକୁ ଡାଇରେକ୍ଟ ଦିଲ୍ ସେ ଦିଲ୍ ତକ୍। ଆଜି ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ସମୟ ବର୍ତ୍ତମାନ 8:31 ଆଣ୍ଡ ସାଥେ ସାଥେ ଆରମ୍ଭ ହୋଇଯାଇଛି ସୋ ମର୍ଣ୍ଣିଂ ମେଲୋଡି। ସୋ ଚାଲନ୍ତୁ ନା ଏହି ମର୍ଣ୍ଣିଂକୁ ଆଉ ଟିକେ ମେଲୋଡିୟସ୍ କରିବା, କିଛି ମେଲୋଡିୟସ୍ ଗୀତ ସହିତ। ଏଞ୍ଜୟ କରନ୍ତୁ।

ପ୍ରେମ ଗୋଟିଏ ଶବ୍ଦ, କିନ୍ତୁ ତାର ଅନୁଭୂତି ସାରା ଜୀବନ ପାଇଁ ମନରେ ରହିଯାଏ। କେବେ କାହାର ହସରେ, କେବେ କାହାର ଅପେକ୍ଷାରେ, ଆଉ କେବେ କାହାର ନିରବତାରେ ଲୁଚିଥାଏ ପ୍ରେମର ସବୁଠୁ ସୁନ୍ଦର କାହାଣୀ। ହଁ ବନ୍ଧୁ, ତୁମ ଆଖିରେ ଯେବେ ନିଜକୁ ଦେଖିଲି ମୋ ଦୁନିଆ ସେଇଠି ଅଟକିଗଲା। ତୁମ ହସର ଗୋଟିଏ ଝଲକ ପାଇ ଏ ହୃଦୟ ଆଜି ବି ପାଗଳ ହେଇଗଲା। ଫ୍ରେଣ୍ଡସ୍, ପ୍ରେମ କେବେ ବୟସ ଦେଖେନି, ସମୟ ଦେଖେନି, ସେ କେବଳ ହୃଦୟର ଭାଷା ବୁଝିଥାଏ। ଯଦି ଆପଣଙ୍କ ଜୀବନରେ କେହି ସେମିତି ଅଛନ୍ତି ଯେ ଆପଣଙ୍କ ସକାଳକୁ ସୁନ୍ଦର କରିଥାନ୍ତି, ତାହେଲେ ତାଙ୍କୁ ଆଜି ନିଶ୍ଚୟ କୁହନ୍ତୁ, ତୁମେ ମୋ ହସର କାରଣ। ପ୍ରେମ ଯଦି ସତ ହୁଏ ନା, ଦୂରତା ବି ନିକଟତର ଲାଗିଥାଏ। ହୃଦୟରେ ଯଦି ନାମ ଥାଏ, ପ୍ରତ୍ୟେକ ସକାଳ ସ୍ୱପ୍ନ ପରି ଲାଗିଥାଏ। ତାହେଲେ ଚାଲନ୍ତୁ ଏହି ସୁନ୍ଦର ସକାଳକୁ ଆହୁରି ସୁନ୍ଦର କରିବା। ଯେତେବେଳେ ଏଫ୍ଏମ୍ ରେନ୍ବୋକୁ ଆପଣମାନେ ଶୁଣିଥାନ୍ତି, ଆପଣମାନଙ୍କ ସାଥିରେ ଏଫ୍ଏମ୍ ରେନ୍ବୋ ଥାଏ, ଶୁଣିଥାନ୍ତୁ ଆମକୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ 100.4 ଦିଲ୍ ସେ ଦିଲ୍ ତକ୍ ୱିଥ୍ ୟୋର୍ ଆର୍ଜେ ସ୍ମୃତି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950

ଆମକୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ପେମେଣ୍ଟ ବା କ୍ୟାସ୍ ପେମେଣ୍ଟ କୋଉଟା ଆପଣ ପ୍ରିଫର କରନ୍ତି ଆଣ୍ଡ କାହିଁକି ପ୍ରିଫର କରନ୍ତି ଆଣ୍ଡ ଯଦି ପ୍ରିଫର କରୁଛନ୍ତି କ'ଣ ଫାଇଦା ପାଉଛନ୍ତି କେମିତି କ'ଣ ସୁବିଧା ଅସୁବିଧା ହେଇଛି ସେ ବିଷୟରେ ଆପଣମାନେ ଆମ ସହିତ କନେକ୍ଟ ହେଇପାରିବେ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
1: ହ୍ୟାଲୋ ଶ୍ରୁତି ମ୍ୟାମ୍ ନମସ୍କାର ମୁଁ ରମେଶ ଚନ୍ଦ୍ର ସାହୁ ଅକୁମା ଭାବରୁ ଢେଙ୍କାନାଳ କହୁଥିଲି
0: ରମେଶ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
1: ବହୁତ ମାନେ ଆମର କଣ କହିବି ମ୍ୟାଡମ୍
0: କାହିଁକି
1: ଭଲ ଲାଗେ ନା ମୋର ମାନେ ଗ୍ରାହକ ତାପରେ ତାପରେ ଆସନ୍ତି ନା ଏରାକୁ ଆଉ ଡିଜିଟାଲ କଲା ମତେ ଟିକେ ଅସୁବିଧା ହୁଏ
0: କାରଣ
1: ମୁଁ ଡିଜିଟାଲ ଆଜି ଯାଏଁ କରିନି ମୋର କେବଳ କ୍ୟାସ୍ ପେମେଣ୍ଟ ଯେତେ ମାର୍କେଟ
0: ତ ଆପଣଙ୍କର ପ୍ରୋବ୍ଲେମ ହଉନି ବେଳେବେଳେ ବେପାର ଏଇଥିରେ ମାନେ ଯେହେତୁ ବର୍ତ୍ତମାନ ଲୋକମାନେ ଡିଜିଟାଲ ପେମେଣ୍ଟଟା ବହୁତ ମାନେ ନିର୍ଭର କରିଗଲେଣି ତ ଧରନ୍ତୁ ସେମାନେ ଆସୁଛନ୍ତି ଆପଣଙ୍କ ଦୋକାନକୁ ଆପଣଙ୍କ ପାଖରେ ସେଇ ଅପସନଟା ନାହିଁ ତ ସେମାନେ କରିଦେଇପାରିବେନି ବା କିଣିପାରିବେନି କୌଣସି ଜିନିଷ
1: ମ୍ୟାଡମ୍ କହୁଛି କହୁଛି ସେମିତି ହେଲେ ଅଛି ଆମର ଫୋନ ପେ ରେ ବର୍ତ୍ତମାନ ଅଛି ପୁଅର ଅଛି ସେ ତାକୁ ଛାଡି ଦେଉଛି ଧର କି 5,000 କି ଛାଡିଲା କଣ ଥିଲା ସେଟାକୁ ଛାଡୁଛି ଯୋଉ ଆମର ଖୁଚୁରା ଜିନିଷଟା ସେଟା ପଇସା ଆକାରରେ ପେମେଣ୍ଟ ଦଉଛନ୍ତି ମାନେ ଆମର ଖୁଚୁରା ଦୋକାନ ନା
0: ତେଣୁ
1: ଖୁଚୁରା ବେପାର ଆମର ସବୁ ପଇସା ଏଇଟା ଗ୍ରାଉଣ୍ଡ ବେପାର ନା ଆମର ବଜାର ନୁହେଁ ଭିତରେ ଗାଁ ଭିତରେ ତେଣୁ ମୋର କ୍ୟାସ୍ ପେମେଣ୍ଟ ପ୍ରାୟ ସମସ୍ତେ ଦିଅନ୍ତି ଆଉ ଯେତେବେଳେ ଡିଜିଟାଲ ଦିଅନ୍ତି ପୁଅକୁ ଛାଡିଛନ୍ତି ସେ ପୁଅ ରଖେ ପଇସା ଆଉ କଣ
0: ଆପଣଙ୍କ ଆକାଉଣ୍ଟକୁ ଆଉ ଆସେନି
1: ନାଇଁ ନାଇଁ ଆକାଉଣ୍ଟ ମୋର ଆକାଉଣ୍ଟ ନାହିଁ ପୁଅ ଆକାଉଣ୍ଟକୁ ସେ ଛାଡିଦିଏ ସେଟା ସେ ପେମେଣ୍ଟ କରିକି ଦିଆଯାଏ କିନ୍ତୁ ମୁଁ କାରଣ ମୋର ମାର୍କେଟ ଫାର୍କେଟ ବିଭିନ୍ନ ମାର୍କେଟ କୁ ଯାଏ ନା
0: ତେଣୁ
1: ସେ ମାର୍କେଟରେ ସବୁ ଜିନିଷ କିଣିଲା ଆସି ଡିଜିଟାଲାଇଜ ଆସି କାର ମାନେ ସୋ କରୁନଥିବ ତୁମକୁ ଅସୁବିଧା ହଉଛି ତେଣୁ ମୁଁ କ୍ୟାସ୍ ନେଇକି ଯାଏ ସେତେବେଳେ ବେପାର କରିବା ପାଇଁ କାରଣ ମୁଁ ଯେତେବେଳେ ଜିନିଷ ମାର୍କେଟ ଯାଏ କ୍ୟାସ୍ ନେଇକି ଯାଏ ଆଉ ଏତେ ତ ଦୋକାନରେ ଆମର ଖୁଚୁରା ବେପାର ପ୍ରାୟ ସହିତ ଚାଲିଛି ଆଉ କଣ
0: ଆଚ୍ଛା ବହୁତ ବଢିଆ ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ ରମେଶ ଭାଇ
1: ରଖୁଛି ଭାଇ
0: ଫଟାଫଟ କଲ୍ରେ ଲାଗିଯାଆନ୍ତୁ 0671-23-03-153 ଏଇ ନମ୍ବରରେ ସ୍ମୃତି ରହିଛି ଆଜିର ଏହି ସକାଳରେ ଏଫ୍ଏମ୍ ରେନ୍ବୋ କଟକ ପ୍ଲାଟଫର୍ମରେ ଆଣ୍ଡ ପଚାରୁଛି ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟା ଆପଣ ପ୍ରିଫର କରନ୍ତି ଆଣ୍ଡ କାହିଁକି ପ୍ରିଫର କରନ୍ତି ସୋ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ଅଶୋକ ପଣ୍ଡା ମଧୁପାଟଣା କଟକ
0: ହଁ ଅଶୋକ ଭାଇ ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ
2: ଆପଣ ଭଲ ଅଛନ୍ତି
0: ନିଶ୍ଚୟ ମୁଁ ବହୁତ ଭଲ ଅଛି ଆପଣ ଭଲ ଅଛନ୍ତି
2: ଆଜ୍ଞା
0: ଓକେ ଭଗବାନ କରନ୍ତୁ ଆପଣ ଭଲରେ ଥାନ୍ତୁ ତେବେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ
2: ମୁଁ କ୍ୟାସ୍ ପେମେଣ୍ଟକୁ ଭଲ ପାଏ
0: ଆଚ୍ଛା
2: ମତେ ଡିଜିଟାଲ ପେମେଣ୍ଟ ବିଲକୁଲ ଆସେନି
0: ଆଚ୍ଛା
2: ମୁଁ ତାକୁ ଶିଖି ନେଇକି ଆସେନି ସିଏ ବହୁତ ରିକ୍ସ କିନ୍ତୁ ଆମେ ତ ପୁରୁଣା କାଳିଆ ଲୋକ ତେଣୁ କ୍ୟାସ୍ ପେମେଣ୍ଟକୁ ଭଲ ପାଏ କ୍ୟାସ୍ ପେମେଣ୍ଟ ରେ ସବୁ କାମ କରେ ଆଉ ଯାହା ଦରକାର ହୁଏ କ୍ୟାସ୍ ନେଇକି ଯାଇଥାଏ ଆଉ
0: ଆଚ୍ଛା ବଢିଆ କଥା ତେବେ ଡିଜିଟାଲ ପେମେଣ୍ଟଟା ମାନେ ଶିଖିବା ପାଇଁ ଇଚ୍ଛା ନାହିଁ ନା ରିସ୍କ ବୋଲିକି ଶିଖୁନାହାନ୍ତି
2: ନାଇଁ ଇଚ୍ଛା ନାହିଁ ସାଇବର ବାଲା ଚାହିଁ ବସୁଛନ୍ତି ସାଇବର କ୍ରାଇମ ବାଲା ଚାହିଁ ବସୁଛନ୍ତି
0: ଆଚ୍ଛା ତ ସେଇଥିପାଇଁ କ୍ୟାସ୍ ପେମେଣ୍ଟରେ ହିଁ ଆପଣ ସେଫ୍ ଫିଲ୍ କରନ୍ତି ନିଜକୁ ନାଇଁ କି
2: ଆଜ୍ଞା
0: ବହୁତ ବଢିଆ କଥା ଥ୍ୟାଙ୍କ ୟୁ ସୋ ମଚ୍ ଆଜି କଲ୍ କରିଥିବାରୁ
2: ଧନ୍ୟବାଦ
0: ସୋ ଡାଇଲିନ ଲାଇଫ ସୋ ତ ଏମିତି ଚାଲିବ ତେବେ ଆସୁଛି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏଞ୍ଜୟ କରୁଥାନ୍ତୁ ଏଫ୍ଏମ୍ ରେନ୍ବୋରେ ରହିଥାନ୍ତୁ ସ୍ମୃତି ସହିତ

0: ଆମର ପ୍ରାୟ ହିଁ ଡିଜିଟାଲ ମାନେ ଅନଲାଇନ କାମ ବେଶୀ ହୁଏ।
1: ଆଚ୍ଛା,
0: ଆଉ ଡିଜିଟାଲରେ ଆମର ବହୁତ କିଛି ସୁବିଧା ଥାଏ, ଯେମିତିକି ଆମେ ଖୁଚୁରା ସମସ୍ୟା କାହାକୁ ଟଙ୍କେ ଦି ଟଙ୍କା ବା ଯେକୌଣସି ଜାଗାକୁ ଗଲେ ମତେ ଦବାକୁ ପଡେ, କିମ୍ବା ସେ ଫେରିବାକୁ କହିବେ ଆମ ପାଖରେ ନାହିଁ କି କଣ ନାହିଁ, ଆମେ ଟଙ୍କେ ଦୁଇ ଟଙ୍କା ସବୁ ମାନେ ଆମ ହିସାବରେ ଆମେ ପଇସା କାହାକୁ ସେଣ୍ଡ କରିପାରିବା। ତାପରେ ଆମ ହାତ ପାଖରେ ସବୁବେଳେ ମୋବାଇଲ ସବୁବେଳେ ଧରିକି ପଇସାଟା ବୁଲିଲେ ରିସ୍କ ଅଛି। ଆଜିକାଲି ଲୋକ କାହା ହାତରେ ପଇସା ଥିଲେ ସେ ଅଟୋମେଟିକ ଜାଣିପାରିବେ, ଜାଣିପାରିବେ ତା ଫଲୋ କରି କେତେବେଳେ କଣ ମାରି ମୁରାଇ ନେଇଯିବେ କି ଛଡେଇକି ନେଇଯିବେ, ତାର ଭଗବାନ କଣ ହବ ସେ କହିପାରିବେନି। ତାପରେ ଆମେ ଯଦି ବାରମ୍ବାର ବ୍ୟାଙ୍କକୁ ଯାଇକି ଆମ ବାଲାନ୍ସ ଚେକ୍ କରିପାରିବାନି, ଆମେ ଘରେ ବସିକି ଆମର କେତେ ଟଙ୍କା ଅଛି ଆମେ ବାରମ୍ବାର ନେଟ୍ ମାଧ୍ୟମରେ ଇଣ୍ଟରନେଟ୍ ମାଧ୍ୟମରେ ଦେଖିପାରିବା
1: ଦେଖିପାରିବା ବିଲକୁଲ।
0: ତାପରେ ଆମର ଅନେକ ଗୁଡ଼ିଏ ଆଜ୍ଞା ଡିଜିଟାଲ ତ ବହୁତ କିଛି ସୁବିଧା ଅଛି, ଗାଁ ଗଣ୍ଡାରେ ତ ଆମେ ଆଜିକାଲି ଘରେ ରହିକି ବି କୌଣସି ଅନଲାଇନ୍ ଅର୍ଡର କରିକି ଆମେ ଜିନିଷ ମଧ୍ୟ ପିନ୍ଧି ପାରୁଛନ୍ତି, ଏମିତିରେ ଯାଇକି ନିଜେ ଯାଇକି କୌଣସି ସପିଂ ମଲ୍ରୁ ବାଛିବ ତାକୁ ବାର୍ଗିଂ କରିବ, ଏଇଟା ଦୁନିଆ ରିସି। ତାପରେ ଆମେ ଅନଲାଇନ୍ ବ୍ୟବହାର କଲେ ଆମକୁ କେତେ କ୍ୟାସ୍ ରିୱାର୍ଡ ମିଳେ, କିମ୍ବା UPI ସୁବିଧା କଲେ କାହାକୁ ପଇସା ପଠେଇଲେ ତା ବଦଳରେ କିଛି ଆମକୁ ଆୱାର୍ଡ ଫାୱାର୍ଡ ମିଳେ ରିୱାର୍ଡ ମିଳେ, କିନ୍ତୁ ଏମିତିରେ ଆମେ ଯଦି ଡିଜିଟାଲ ନ କରି କ୍ୟାସ୍ ପେମେଣ୍ଟ କରିବା ଏଗୁଡା ତ କିଛି ସୁବିଧା ନଥାଏ।
1: ବିଲକୁଲ,
0: କ୍ୟାସ୍ ପେମେଣ୍ଟ କରିବାଟା ମୋ ମତରେ ବି ଠିକ, ମାନେ ଆବଶ୍ୟକଠାରୁ ଅଧିକ ନୁହଁ, ମାନେ ଡିଜିଟାଲ ପେମେଣ୍ଟ ତ ଆମର ରହିଲା ଫୋନରେ ସବୁବେଳେ ବାଲାନ୍ସ, ଆମେ ତା ମାନେ ନୁହେଁ ଯେ ଆମେ ଘରୁ ଯୁଆଡେ ଯିବା ମାନେ ପକେଟରେ
1: ପୁରା କ୍ୟାସଲେସ୍ ହେଇକି ଯିବା,
0: ପୁରା କ୍ୟାସଲେସ୍ ଧରିକି ପୁରା ଯିବା, ମାନେ ଅଟୋମେଟିକ କୋଉଠି ଚୋରା ହାବୁଡ଼ରେ ପଡିବ ବା କୋଉଠି ହଜିବ ପଇସା, ନିଜର ହିଁ ଲସ୍।
1: ଏମର୍ଜେନ୍ସି ପାଇଁ କିଛି କ୍ୟାସ୍ ମାନେ ଖୁଚୁରା କ୍ୟାସ୍ କିଛି ଯଦି ପାଖରେ ରଖିବେ ତାହେଲେ ସେଇଟା ଭଲ, କିନ୍ତୁ ବିଗ୍ ଆମାଉଣ୍ଟର କ୍ୟାସ୍ କିଛି ଜମା ବି କ୍ୟାରି କରିବା କଥା ନୁହଁ।
0: ଆଜ୍ଞା ଆଜ୍ଞା, ଯେହେତୁ ଡିଜିଟାଲ ଯୁଗ ତ ଯୁଗ ହିସାବରେ ତାଳ ଦେଇ ନଯିବ ସିଏ ନିଜେ ହଇରାଣ ପଡିବ ଆଉ ପଛରେ ପଡିଯିବ, ଲୋକ ଆଗକୁ ତାକୁ ଚଢିକି ପଳେଇବେ।
1: ବହୁତ ବଢିଆ, ବହୁତ ସୁନ୍ଦର ଭାବରେ ଆଜି ଆପଣ ବ୍ୟାଖ୍ୟା କଲେ ଡିଜିଟାଲ ପେମେଣ୍ଟକୁ ପଜିଟିଭ ୱେରେ ବ୍ୟାଖ୍ୟା କଲେ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ।
0: ନମସ୍କାର ମ୍ୟାଡମ।
1: ତ ଆପଣମାନେ ବି ଆମ ସହିତ କନେକ୍ଟ ହୋଇଯାଆନ୍ତୁ 0671-230-3153 ଏହି ନମ୍ଭରରେ। ସ୍କୃତି ରହିଛି ଆଜିର ଏହି ସକାଳରେ ଏଫ୍ଏମ୍ ରେନ୍ବୋ କଟକ ପ୍ଲାଟଫର୍ମରେ, ଆଣ୍ଡ ପଚାରୁଛି ଆପଣମାନଙ୍କୁ ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ପ୍ରିଫର କରନ୍ତି ଆପଣମାନେ। ହ୍ୟାଲୋ,
2: ଆଜ୍ଞା
1: ନମସ୍କାର, ଜୟ ଜଗନ୍ନାଥ। ନମସ୍କାର ଜୟ ଜଗନ୍ନାଥ, ଆପଣଙ୍କର ସିଗ୍ନେଚର ଟ୍ୟୁନ୍ଟା ହସନ୍ ଦୀପାକର ଭାଇ, ମୁଁ ବି ଜାଣିସାରିଲିଣି।
2: ଠିକ ଠିକ, ଆପଣ ଏକଦମ ଧରି ନଉଛନ୍ତି।
1: ଆଚ୍ଛା, ପରିଚୟଟା ଦେଇ ଦିଅନ୍ତୁ ଆଉ ଥରେ। ଦୀପାକର ଭାଇ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ, ଆଣ୍ଡ ବହୁତ ଖୁସି ଜଣା ପଡୁଛନ୍ତି।
2: ହଁ, ବହୁତ ଖୁସି, କଣ ପାଇଁ କହିବି, ମୁଁ ଅନ୍ୟ ତିନି ଚାରି ଥର ଆପଣ ଆସିଲେଣି ୟା ଭିତରେ, ମୁଁ ଆପଣଙ୍କ ସହିତ ଯୋଗାଯୋଗ ହେଇପାରୁନି। ଲାଷ୍ଟ ଟାଇମ୍ ଯୋଉ ଆସିଥିଲେ ମେଟ୍ରିକ ପରୀକ୍ଷାକୁ ନେଇ କେତେ ଖୁସି କେତେ କଣ ସେମିତି ଗୋଟା ଥିଲା ଟପିକ, ମୁଁ ତା ଦେହରେ ବି ଭାଗ ନେଇପାରିଲି। ମୁଁ ଗୋଟେ ଘଣ୍ଟା ଚେଷ୍ଟା କଲି, ମୋର ଜମା ଲାଗିଲାନି ଫୋନ। ଆଉ ତା ପୂର୍ବରୁ ଆଉଥରେ ସେମିତି ଲାଷ୍ଟ ଅଧଘଣ୍ଟା ଚେଷ୍ଟା କଲି, ମୋର ବି ଲାଗିଲା ନାହିଁ ଫୋନ। ଆଉ ଏମିତି ଫେଲ୍ ଥିଲି, ଯାହା ହଉ ଆଜି ପ୍ରଥମ ଚେଷ୍ଟାରେ ମୁଁ କୃତକାର୍ଯ୍ୟ ହେଇଛି, ତ
1: ସେଥିପାଇଁ ବିଲକୁଲ ବିଲକୁଲ ନିହାତି ଭାବରେ ନିହାତି ଭାବରେ ବହୁତ ମତେ ବି ବହୁତ ଖୁସି ଲାଗୁଛି। ତେବେ ଦୀପାକର ଭାଇ କୁହନ୍ତୁ, ଆପଣଙ୍କର ତ ସିଡିଏରେ ଦୋକାନ ଅଛି, ଆଣ୍ଡ ଡିଜିଟାଲ ପେମେଣ୍ଟ କ୍ୟାସ୍ ପେମେଣ୍ଟ ସବୁବେଳେ ଆପଣଙ୍କର ଚାଲିଥିବ, ତ କୋଉଟା ବେଶୀ ପ୍ରିଫର କରନ୍ତି ଆପଣ?
2: ନାଇଁ, ମୁଁ ତ ଆଜିକାଲିକା କଥା କହିବି, ନିଶ୍ଚିନ୍ତ ଭାବରେ ଆମେ ଡିଜିଟାଲ ପେମେଣ୍ଟ ଉପରେ ଠିକ ଠାକ, କାହିଁକି ନା ମତେ ଆଉ ବ୍ୟାଙ୍କ କୁ ଯିବାକୁ ପଡୁନାହିଁ। ବ୍ୟାଙ୍କରେ ଯୋଉ ବାଲାନ୍ସ ହବା କଥା ସେ ଫୋନ ପେ ରେ ଯୋଉ ପଳେଇ ଯାଉଛି, ମୋର ଯାହା ସେପଟ ବାଲାନ୍ସ ହେଇଯାଉଛି, ଆଉ ଅଳ୍ପ କିଛି ଯାହା ଆସୁଛି ଦୁଇଶହ ଚାରିଶହ ଟଙ୍କା ଯୋଉ ପାଞ୍ଚଶହ ଟଙ୍କା ଆସୁଛି କ୍ୟାସ କିଛି ଆସୁଛି, ସେ ହାତ ଖର୍ଚ୍ଚ
1: ଖର୍ଚ୍ଚ ପାଇଁ ରହିଯାଉଛି।
2: ଆଉ ଯୋଉ ଅନଲାଇନରେ ଯୋଉ କ୍ୟାସ ଗୁଡାକ ଡିପୋଜିଟ ହଉଛି, ଧର ମୋଟା ଆକାରରେ ଯୋଉଠି ଯାହା ଦବାର ଅଛି ଭଲ ମନ୍ଦ, ଯେମିତିକି ଗ୍ୟାସ ପେମେଣ୍ଟ ହଉ, ଘର ଭଡା ହଉ, କିମ୍ବା ଅନ୍ୟ କାହାରିକୁ କୋଉ ବାଟରେ କଣ ଦବାର ଅଛି, ସେଗୁଡା ସବୁ ମୁଁ ଅନଲାଇନରେ ଦଉଛି, ଯାହା ହଉ ସେଟା ତାର ପ୍ରମାଣ ସ୍ୱରୂପ ଗୋଟେ ରହିଯାଉଛି, ଆପଣ ବି ପଠେଇ ପାରିବେ ତାଙ୍କୁ, ତାର ରିସିପ୍ଟଟା ବି ପଠେଇ ପାରିବେ। ଆଉ କ୍ୟାସ ଦେଲେ କଣ ହବ, ଡେଟ୍ ଫେଟ୍ ନ ଲେଖି ରଖିଲେ ମନେ ନ ରହିଲେ ହୁଏତ ପର ମୁହୂର୍ତ୍ତରେ ଦେଇଛୁ ଦେଇନୁ ଏମିତି ହେଇକିରି କିଛି ତଣା ଉଠରା ଭିତରେ ସେ କଥାଟା ଓଲଟା ସିଧା ହୁଏ, ଭଲ ଲାଗେନି। ଆଉ ଇଏ କଣ, ଏଇ ଯୋଉ ଅନଲାଇନରେ ଯୋଉ ଦେଲେ, ଆପଣ ଅନଲାଇନରେ ଦେଲେ ଆପଣଙ୍କ ପାଇଁ ପ୍ରମାଣ ବର୍ଷ ପର୍ଯ୍ୟନ୍ତ, ଜଣକୁ ମୁଁ ଧର 20,000 ଟଙ୍କା ମୁଁ ଜଣକୁ ଦେଇଥିଲି, ସେ ଗୋଟେ ବର୍ଷ ହେଇଗଲାଣି ତଥାପି ସେ ପଇସାଟି ପ୍ରମାଣ ସବୁ ତୁମ ପାଇଁ ରହିଛି, ମୁଁ କାଲି ଦେଖୁଥିଲି, ଯାହା ଇଏ ବି କଟୁନି ଅଟୋମେଟିକ ରହିଛି ଅଛି, ଯାହା ହଉଛି ଜଣେ ଗନ୍ଧିନି 20,000 ଟଙ୍କା ଦେଇଥିଲି, ତାର ପ୍ରମାଣ ସ୍ୱରୂପ ମୋ ପାଖରେ ଅଛି।
1: ଏବେ ମଧ୍ୟ ବ୍ୟାକଗ୍ରାଉଣ୍ଡରେ ଆପଣଙ୍କର ଡିଜିଟାଲ ପେମେଣ୍ଟ ହେଲା।

0: ସେଥିରେ ମଣିଷକୁ ପରୋକ୍ଷରେ ଅଳସୁଆଣରେ ଶିକାର କରି ଶିକାର ହେଇଯାଉଛି।
1: ଆଚ୍ଛା,
0: ତେଣୁ ଅବଶ୍ୟ ଡିଜିଟାଲ ପେମେଣ୍ଟ ବହୁତ ସହଜ ଏବଂ ଘରେ ରହିକି ସବୁ ଜିନିଷ କରିହଉଛି, ଏଇଟା ବହୁତ ମାନେ ସହଜ ଉପାୟ, କିନ୍ତୁ ବାସ୍ତବତା ତା ଭିତରେ ଯେ ମଣିଷ ଅଳସୁଆଣରେ ଶିକାର ହେଇଯାଉଛି।
1: ଆଚ୍ଛା,
0: ଦେଖନ୍ତୁ ସେ ଯଦି ବ୍ୟାଙ୍କ ରେ ଯାଉଥିଲା ସେଦିନଟି, ତା ପାଇଁ ସେ ଗୋଟେ ଯିବ ଯାଉଥିଲା, ସମୟ ପାସ ହଉଥିଲା, ଆଉ ଘରେ ରହିକି ଯେଉଁ ସମୟ ପାସ ର ଗୋଟେ ମାଧ୍ୟମ ଗୋଟେ ବନ୍ଦ ହେଇଗଲା। ତେଣୁ ଡିଜିଟାଲ ପେମେଣ୍ଟ ମାନେ ବହୁତ ସହଜ, କିନ୍ତୁ ତାର ଟିକେ ଅପକାରଟା ଏଇଟା ଯେ ମଣିଷକୁ ଅଳସୁଆଣରେ
1: ଶିକାର କରିଦଉଛି। ବିଲକୁଲ,
0: ଆଉ ବାସ୍ତବତା ଆଉ ଗୋଟେ କଥା ମ୍ୟାମ, ଆପଣ ଆଜି ମହାପ୍ରଭୁଙ୍କ ଚର୍ଚ୍ଚାରେ ସେ ଗୋଟିଏ କମି ମୁଁ ମହସୁସ କଲି, ସେଇଟା ହଉଛି ଭାବକୁ ନିକଟ ଅଭାବକୁ ଦୂର।
1: ଆଚ୍ଛା,
0: ଆପଣ ନେକ୍ସଟ ଇୟର ସେ ଜିନିଷକୁ ଧ୍ୟାନ ରଖିବେ ମ୍ୟାମ।
1: ଆଚ୍ଛା, ଭାବକୁ ନିକଟ ଅଭାବକୁ ଦୂର ମାନେ କଣ ବୁଝିଲାନି?
0: ତା ବିଷୟରେ ଟିକେ ଚର୍ଚ୍ଚା ରଖିବେ।
1: ଆଚ୍ଛା, ସେ ତା ଉପରେ ଚର୍ଚ୍ଚା କରିବା ପାଇଁ ଆପଣ କହୁଛନ୍ତି? ନିଶ୍ଚୟ ସେ ବିଷୟରେ ଚର୍ଚ୍ଚା କରିବା ଭଗବାନ ଜଗନ୍ନାଥଙ୍କ ଉପରେ। ମହାପ୍ରଭୁ,
0: ଲୋକଟା ଗାଁରେ ରହିଲା, ଆଉ ଲୋକ ପଇସା ଖର୍ଚ୍ଚ କରିକି ସମୟ ବାହାର କରିକି ଗଲେ, ଆଉ କଣ୍ଡିସନ ରଖିଲା ଯେ ନଡ଼ିଆଟା ଯଦି ମହାପ୍ରଭୁ ହାତରୁ ନେବେ ତାହେଲେ ଦବ, ନହେଲେ ମୋ ନଡ଼ିଆ ଫେରେଇ ଆଣିବ, କଣ ବାସ୍ତବତା ରହିଛି ସେଇ ନା ଜିନିଷ ଭାବକୁ ନିକଟ ଅଭାବକୁ ଦୂର।
1: ନିଶ୍ଚୟ ଆପଣଙ୍କର ଏଇ ଯୋଉ ଟପିକ ଟି ରହିଛି ଆମେ ୟା ଉପରେ ପ୍ରୋଗ୍ରାମ କରିବୁ, ଆପଣ ଶୁଣିବେ। ତେବେ ଆଚ୍ଛା, ଆଉ ଗୋଟେ କଥା କୁହନ୍ତୁ, ଆପଣ ଏଇ ଯୋଉ ଡିଜିଟାଲ ପେମେଣ୍ଟ କଥା କହିଲେ, କ୍ୟାସ୍ ପେମେଣ୍ଟ ବିଷୟରେ ବି କହିଲେ, ଆପଣ ନିଜେ କୋଉଟା ପ୍ରିଫର କରନ୍ତି, ମାନେ କୋଉଟା କରୁଛନ୍ତି ଆପଣ, ମାନେ ଡିଜିଟାଲ ପେମେଣ୍ଟ?
0: ମୁଁ ବି ଡିଜିଟାଲରେ ବ୍ୟସ୍ତ ମାନେ ଅଛି, ମାନେ ଏତେ ମାତ୍ରାରେ ନାହିଁ, ଯୋଉଠି ଧରନ୍ତୁ ବେପାରୀଙ୍କୁ ମାଲ ଦେଇଛି ସେ ପେମେଣ୍ଟ ପଠେଇ ଦିଅନ୍ତି, ଆଉ ସେ ଡିଜିଟାଲ ହିଁ ବ୍ୟବହାର କରେ, ଆଉ ମାନେ ଏତେ ମାତ୍ରାରେ ନାହିଁ କିନ୍ତୁ 20%
1: ହିସାବରେ। ଆଚ୍ଛା, ବହୁତ ବଢିଆ, ମାନେ ଭାଇସ ବର୍ଷ ମାନେ 50-50 କରିକି ଆପଣ ୟୁଜ କରୁଛନ୍ତି, ବହୁତ ଭଲ, ଥ୍ୟାଙ୍କ ୟୁ।
0: ଏଇଟାରେ ଆପଣ ସହମତ କି ନାହିଁ? ପରୋକ୍ଷରେ ଲୋକ ଯେମିତି ଆମର ହଳ ଜାଗାରେ ଟ୍ରାକ୍ଟର ଆସିଗଲା,
1: ନାଇଁ ଠିକ ଅଛି, କୌଣସି ଆପଣ ଯୋଉ ପ୍ରତିଟି ଯୋଉ ଜିନିଷ ପ୍ରତିଟି ଆପଣ ଦୃଷ୍ଟି ମାନେ ଇଏ କରିଛନ୍ତି ସେଇଟା ଆକ୍ଚୁଆଲି ଠିକ ଜିନିଷ, କାରଣ ସବୁ ଜିନିଷର କିଛି ନା କିଛି ପଜିଟିଭିଟି ଅଛି, କିଛି ନା କିଛି ନେଗେଟିଭିଟି ଅଛି।
0: ସୋ ମୁଁ ଆଉ ଗୋଟେ ଛୋଟ, ଯେମିତି ଆମର ବଳଦ ହଳ କରୁଥିଲେ, ତାଙ୍କର 10 ବର୍ଷ ମିନିମମ ସେ ଖଟୁଥିଲେ ଖାଉଥିଲେ, ଆଉ ଏଇଟା ଟ୍ରାକ୍ଟର ଚାଷ ହେଇଗଲା, ସେମାନଙ୍କ ଜୀବିକା ବର୍ତ୍ତମାନ କଣ ହେଲା? ଯୋଉଠି ଦେଖ ରାସ୍ତାରେ ମାଳ ମାଳ ଷଣ୍ଢ ହେଇକି ବୁଲୁଛନ୍ତି, ତାଙ୍କ ପ୍ରତି ଧ୍ୟାନ ହିଁ ନାହିଁ।
1: ନିଶ୍ଚୟ ନିଶ୍ଚୟ, ବହୁତ ବଢିଆ କଥା, ବହୁତ ସୁନ୍ଦର ଦିଗ ପ୍ରତି ଆପଣ ଦୃଷ୍ଟି ଆକର୍ଷଣ କରିଛନ୍ତି, ବହୁତ ଭଲ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
0: ମୁଁ ତ ଆପଣଙ୍କ ସାଙ୍ଗରେ କଥା ହେବା ପାଇଁ ବହୁତ ଚେଷ୍ଟା କରିଛି, କିନ୍ତୁ
1: ଆପଣ ଚେଷ୍ଟା କରନ୍ତୁ, କିଛି ପ୍ରୋବ୍ଲେମ ନାହିଁ,
0: ଆପଣ ସବୁବେଳେ ବାସ୍ତବତାକୁ ଧ୍ୟାନ ଦିଅ ମ୍ୟାମ।
1: ନିଶ୍ଚୟ ନିଶ୍ଚୟ, ଆପଣ ସବୁବେଳେ ଚେଷ୍ଟା କରନ୍ତୁ, ଆମ ସୋ ରେ ଆପଣ କନେକ୍ଟ ହୁଅନ୍ତୁ ମୋ ସୋ ରେ, ବହୁତ ଭଲ ଲାଗିବ ଆପଣଙ୍କ ସହିତ କଥା ହେଇକି। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ବହୁତ ହି ସୁଚିନ୍ତିତ ମତାମତ ଆପଣମାନେ ଦଉଛନ୍ତି, ଏଇଟା ଆମେ ଗ୍ରହଣ କରୁଛୁ, ଗ୍ରହଣ ଯୋଗ୍ୟ, ବହୁତ ଭଲ ଲାଗୁଛି ଆପଣମାନଙ୍କ ସହିତ କଥା ହେଇକି। ଡାଇଲ୍ ଇନ୍ ଲାଇଫ୍ ସୋ ଆହୁରି ମାନେ ସୁପର ହିଟ୍ 4 ଚାନ୍ଦ ଲାଗିଯାଉଛି ଯେତେବେଳେ ଆପଣମାନେ ଏତେ ସୁନ୍ଦର ସୁନ୍ଦର କଥା କହୁଛନ୍ତି ଆପଣ ଆମ ସହିତ। 0671-23-03-153 ଏଇ ନମ୍ବରରେ ଏଫ୍ଏମ୍ ରେନ୍ବୋରେ ସ୍ମୃତି ଆପଣମାନଙ୍କୁ ପଚାରୁଛି ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ପ୍ରିଫର କରନ୍ତି ଆଣ୍ଡ କାହିଁକି ପ୍ରିଫର କରନ୍ତି? ହ୍ୟାଲୋ,
2: ବିନା ଅଠାରେ ପଣସ, ବିନା ସ୍ୱାର୍ଥରେ ମଣିଷ, ଖୋଜି ଖୋଜି ଭାଇ ହବ ହତାଶ। ନମସ୍କାର ଆଜ୍ଞା।
1: ନମସ୍କାର ସମୀର ଭାଇ, କେତେ ସୁନ୍ଦର ସୁନ୍ଦର କଥା କହୁଛନ୍ତି, ଆପଣ ଷ୍ଟାର୍ଟିଂ କରିବା ବଢିଆ ଲାଗିବ। ଆଚ୍ଛା ସମୀର ଭାଇ, ମତେ ଗୋଟେ କଥା କୁହନ୍ତୁ, ଏଇ ଯୋଉ ସାଇରୀ ହେଲା, ଏଇ ଯୋଉ ଓଡିଆରେ ବଢିଆ ଠଢଗଟେ ମାରିଦେଲେ, ଏଟା କୋଉଠୁ ଶିଖୁଛନ୍ତି? ନିଜର ତିଆରି ନା କୋଉଠୁ ପଢୁଛନ୍ତି?
2: ନିଜର ତିଆରି କିଛି ଖୋଜିବାକୁ ପଡେ, ଏବଂ ଆପଣଙ୍କ ମାନେ କଣ ହଉଛି କି କାର୍ଯ୍ୟକ୍ରମଟା ଟିକେ ଭଲ ହବା ଦରକାର, ଆପଣଙ୍କର 99% ଅବଦାନ, ଆମେ 0.001% ଚେଷ୍ଟା କରୁ, ଟିକେ କାର୍ଯ୍ୟକ୍ରମ ଭଲ ହବ,
1: ଜଣେ
2: କହିବେ କି ନାଇଁ, ଯେମିତି ମାନେ ଲିସନର୍ସ ଫାଷ୍ଟ ଚଏସ ଆର୍ଜେ ସ୍ମୃତି ମ୍ୟାଡମ, ଯେମିତି କେହି ଜଣେ ତ ଶ୍ରୋତା ମାନେ ଯେଉଁମାନେ ଶୁଣୁଛନ୍ତି କହିବେ ହଁ ଇଏ ଜଣେ ଭାଇ କହୁଥିଲେ ଭଲ ଲାଗିଲା, ଏଇଥିପାଇଁ କୁହେ।
1: ବଢିଆ ବଢିଆ କଥା କହିବା ଚାତୁରୀ ଆପଣ ଜାଣିଛନ୍ତି, ବୁଝିଲେ, ବଢିଆ କହୁଛନ୍ତି।
2: ଶୁଣନ୍ତୁ ଆଜ୍ଞା, ଆପଣ ବକ୍ତା ଆମେ ଶ୍ରୋତା, कार्यक्रम आपण पूर्वर कहते ना कार्यक्रम।

0: ଅଛି ଆରଚାନ୍ଦ ଲାଗୁଛି କେମିତି ଲାଗିବ ଯେତେବେଳେ ଆମ ଭିତରର ଇଣ୍ଟରାକ୍ସନ ଆମ ଭିତରର କଥୋପକଥନ ସେ ତ ମଜାଦାର ହବ ଆପଣ ଯାହା ପଚାରିଥିବେ ମୁଁ ତାର ଆପ୍ରୋପ୍ରିଏଟ୍ ଆନ୍ସର ଯଦି ଦେଲି ତାହେଲେ ଆପଣଙ୍କର ପ୍ରଶ୍ନର ବି ମର୍ଯ୍ୟାଦା ରହିଲା ମୋର ଉତ୍ତର ଦେବାର ବି ମର୍ଯ୍ୟାଦା ରହିଲା ଆଉ ଆପଣ ପଚାରୁଥିବେ ଗୋଟେ କଥା ମୁଁ ଉତ୍ତର ଦେଉଥିବି ଆଉ ଗୋଟେ କଥା କେବେ ହେଲେ ଭଲ ଲାଗିବନି
1: ଆଚ୍ଛା କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ
0: ମୁଁ ତ ସେୟା କହିଲି ଯେ କଥା ହଉଛି ଆମେ ତ ପେମେଣ୍ଟ କରିବାର ଅଛି ନା କ୍ୟାସ ହଉ କିମ୍ବା ଡିଜିଟାଲ ପେମେଣ୍ଟ ୟୁପିଆଇ ପେମେଣ୍ଟ ହଉ ସମୟକୁ ନେଇ ଆମକୁ ଚାଲିବାକୁ ପଡିବ ଏବଂ ଗୋଟେ କଥା ମୁଁ କହିବି ବେଳେ ବେଳେ ପଇସା ନଥିଲେ ବି ସମୟ ଥିଲା ଆମେ ଚିନ୍ତା ମୁଁ କହୁଛି ଯେତେବେଳେ ଡିଜିଟାଲ ପେମେଣ୍ଟ ଆସିଲା ମୁଁ ଥରେ ଅଚାନକ ପଳେଇଲି ଭୁବନେଶ୍ୱରରେ କାମ ଥିଲା ବାଇକ୍ ରେ ପଳେଇଲି ସେଠି ସିଏ ରହିଲେ ସିଏ କହିଲେ ମୁଁ ବାରଙ୍ଗ ଯିବି ମୋତେ ଜୟଦେବ ବିହାରରେ ଛାଡିଦେଲେ ମୁଁ କହିଲି ମୋ ବସ୍ରେ ପଳେଇବି ମୁଁ ତେଲପଟରେ ଓହ୍ଲେଇ ପଡିବି ବିଶ୍ୱାସ କରିବିନି ମୁଁ ପଳିଛି ତାଙ୍କ ସାଥିରେ ବସିକି ମୋ ପାଖରେ ଗୋଟେ ନୂଆ ପଇସା ନାହିଁ ବସ୍ କଣ୍ଡକ୍ଟର ଯେତେବେଳେ ପଇସା ମାଗିମାଗି ଆସିଲା ଯେତେ ମୋ ପାଖାପାଖି ଅଛି ମୁଁ ସେତେ ପଛକୁ ପଛକୁ ଯାଉଛି କଥା ହଉଛି ମୋ ପାଖରେ ପଇସା ନାହିଁ କଣ କହିବି ମନେ ଭଲ ଲାଗୁନି ଗୋଟେ ବେଜିତ ଲାଗିବ ଯେତେବେଳେ ପାଖାପାଖି ହେଇଗଲା ବେଳକୁ ସଂଯୋଗ ବଶତଃ ସେ କଣ୍ଡକ୍ଟର ଚିହ୍ନା ଲୋକ ସିଏ ଗୋଟେ ମୁଁ ଗୋଟେ ମୌକାରେ ସିନା ସେଠି ବର୍ତ୍ତି ଗଲି ଯଦି ପଇସା ନଥାନ୍ତା ହୁଏ ତ ସେ ଦୀପଦ ମତେ କହିଥାନ୍ତି ସେ କାହିଁ ମତେ ଦେଇଥାନ୍ତା କିନ୍ତୁ ସେଇ ପ୍ରକାରର ବର୍ତ୍ତମାନ ସମୟରେ ଆମେ ଯାଉଛୁ ଆମ ଅଫିସିଆଲ ଡ୍ୟୁଟିରେ ଆମେ ଯେତେବେଳେ ଯାଉଛୁ ଆମକୁ ଆମ ଅଫିସ ତରଫରୁ ପଇସା ମିଳେ କ୍ୟାସ ଆକାରରେ ଦେଇଦିଅନ୍ତି ଯୁଆଡେ ଗଲେ ଧରନ୍ତୁ ଟୁର୍ରେ ଯିବାର ଯାଜପୁର ଯିବାର ଅଛି ଜଗତସିଂହପୁର ଯିବାର ଅଛି ପୁରୀ ଯିବାର ଅଛି ଆମକୁ ପଇସା ମିଳେ ଯିବା ଆସିବା ଖର୍ଚ୍ଚ ମିଳେ ଗାଡ଼ିରେ ପେଟ୍ରୋଲ ପକେଇବା ପାଇଁ ପଇସା ମିଳେ ଖାଇବା ପାଇଁ ପଇସା ମିଳେ ଥରେ ଥରେ ପଇସା ନ ନେଇକି ଯଦି ଆମେ ପଳେଇ ଯାଉ ତ ସେଥିରେ ଆଉ ଏବେ ଆଉ ଚିନ୍ତା କରିବାର ଅବସ୍ଥା ଯାଜପୁରରୁ ଫେରୁଥିଲୁ ଦିନେ ପଇସା ନେଇନୁ ପଳେଇ ଯାଇଛି ଭୁଲରେ ଯାଇକି ହୋଟେଲ ଖାଇ ବସିଗଲୁ ମୋ ସାଙ୍ଗରେ ଯେତେବେଳେ ପଇସା ତ ନାହିଁ ମୁଁ ବସ ଚିନ୍ତା କାହିଁ ଖାଇଦିଅ ଆଗ ତାପରେ ଦେଖିବା ଖାଇ ସାରିଲା ପରେ ଅଫିସ କି ଫୋନ କଲୁ ଆମ ଆକାଉଣ୍ଟାଣ୍ଟକୁ ସ୍କାନର ପଠେଇଦେଲୁ ତାଙ୍କର ହୋଟେଲର ସ୍କାନର ପଠେଇଦେଲୁ ପେମେଣ୍ଟ ହେଇଗଲା ଭାଇ ପଇସା ଆସିଗଲା ନା ଆଜ୍ଞା
1: ବିଲକୁଲ ବିଲକୁଲ ହଁ ଠିକ କଥା ମାନେ ଏଇ ଯୋଉ କଥାଟି କହିଲେ ଆଉ ଗୋଟେ କଥା ବି ହେଇଥାଏ ଧରନ୍ତୁ ଆପଣ ଗୋଟେ ଜାଗାରେ ଦୂରରେ ଅଛନ୍ତି ଆପଣଙ୍କର ଫ୍ୟାମିଲିର କିଏ ଲୋକ ଯଦି ବାହାରେ କୋଉଠି ଯାଇଛନ୍ତି କ୍ୟାସ୍ ଧରିନାହାନ୍ତି ବା କିଛି ଗୋଟେ ପ୍ରୋବ୍ଲେମ ହେଇଛି ତ ଆପଣ ତାଙ୍କର ପେମେଣ୍ଟ ମଧ୍ୟ ସେଇଠୁ ଥାଇକିରି ଯୋଉଠି ବି ଥାଇକିରି ଆପଣ ତାଙ୍କ ପେମେଣ୍ଟ ମଧ୍ୟ କରିଦେବେ ଯାହାଦ୍ୱାରା କି ସିଏ ସୁରୁଖୁରୁରେ ଘରେ ବି ଆସିକି ସେଫଲି ପହଞ୍ଚିଯିବେ
0: ନିହାତି ଆଜ୍ଞା ନିହାତି ମୋ ବସ୍ରେ ଆଜ୍ଞା ସ୍କାନର ୟୁଜ୍ କରିକି ଆପଣ ଚୁଟକିରେ ପଇସା ଦେଇ ଦଉଛନ୍ତି ମୁଁ ତ ଦେଖିଲି ଷ୍ଟେସନ ମାନଙ୍କରେ ପୁନେ ଯାଇଥିଲି ନିକଟ ଅତୀତରେ ଷ୍ଟେସନ ମାନଙ୍କରେ ମୁଁ ଦେଖିଲି ତ ଇଏ ତ ଯୋଉ ଡିଜିଟାଲ ପେମେଣ୍ଟ କଲେ ଆପଣ ଷ୍ଟେସନ ଭିତରକୁ ପଶିବା ପରେ ଯୋଉ ରହିଛି ତାର ଫାଟକ ଭଳିଆ ଯୋଉ ପଳିଯାଉଛି ସ୍କାନର ଆପଣ କ୍ୟୁଆର କୋଡ୍ ସେ ସ୍କାନ କରିଦେଲେ ଫଟକିନି ଫାଟକ ଖୋଲା ବୋଲି ଇଜି ସିଷ୍ଟମ ଜାଣିବାକୁ ପଡିବ ଯୁଗ ସହିତ ତାଳ ଦେଇ ଚାଲିବାକୁ ପଡିବ ସେ କ୍ୟାସ ପେମେଣ୍ଟ ହଉ କିମ୍ବା ଡିଜିଟାଲ ପେମେଣ୍ଟ ଆମକୁ ତ ପଇସା ଦବାର ଅଛି ତ ଯୁଗ ସହିତ ଆମେ ତାଳ ଦେଇ କାହିଁ ନ ଚାଲିବା
1: ବିଲକୁଲ ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ସମୀର ଭାଇ ଆଜି କଲ୍ କରିଥିବାରୁ
0: ରହିଲେ ଆଜ୍ଞା ନମସ୍କାର
1: ନମସ୍କାର କଥାବାର୍ତ୍ତା ଏମିତି ଜାରି ରହିବ କିନ୍ତୁ ଗୋଟେ ମ୍ୟୁଜିକାଲ ବ୍ରେକ୍ ହେଇଯାଉ ଆସୁଛି ଗୋଟେ ସୁନ୍ଦର ଗୀତ ଏଞ୍ଜୟ କରନ୍ତୁ।

0: ଲକ୍ଷ ଲକ୍ଷ ଟଙ୍କା ପେମେଣ୍ଟ ହଉଛି, ହଜାର ହଜାର ପେମେଣ୍ଟ, ସେଗୁଡା ସବୁ ସ୍କାନର ରେ ହଉ କି ୟୁପିଆଇ ସିଷ୍ଟମ ରେ ହଉ, କାରଣ ଚୋରି ଡକାୟତି ରାହାଜାତି ଏସବୁ ହେଇପାରିବନି। ଆଗରୁ ଆମେ କ୍ୟାସ ନେଇକି ପଳଉଥିଲୁ ବସ୍ ରେ, ଦୂର ଦୂର ଜାଗାରେ ବାଟରେ ଛଡେଇ ନଉଥିଲେ, ପକେଟ ମାରି ହେଇଯାଉଥିଲା, ଟଙ୍କା ସୁନା ବି ନେଇଯାଉଥିଲେ। ତେଣୁ ବର୍ତ୍ତମାନ ଏଇଟା ବହୁତ ବଢିଆ ହେଲା, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆଜ୍ଞା ଏଇ ୟୁପିଆଇ ସିଷ୍ଟମ ରେ ପେମେଣ୍ଟ ହଉଛି।
1: ବିଲକୁଲ, ଏବଂ ତା ରିୱାର୍ଡ ବି ମଧ୍ୟ ଆପଣଙ୍କୁ ମିଳୁଛି।
0: ବଢିଆ ହେଇଛି, ଭାରତ ଠାରୁ ଶିଖିକିରି ଅଲଗା ଦେଶ ବି ସବୁ ଏଇଭଳିଆ ପେମେଣ୍ଟ କଲେଣି। ମୋ ମତରେ ଏଇଟା ବେଟର ହେଇଛି, କିନ୍ତୁ ଛୋଟ ମୋଟ ପେମେଣ୍ଟ ଯୋଉଟା
1: ଛୋଟ ମୋଟ
0: ପେମେଣ୍ଟ ଗୋଟେ ସ୍କାନର ନଗେଇବ, ପାଞ୍ଚ ଟଙ୍କାରେ ଗୋଟେ ଚା କପେ ଦବ, କହିବ ନାଇଁ ତମେ କର। ଆଜି ବହୁତ ଲୋକ ବି ଚା ପିଇ ପାରୁନାହାନ୍ତି, ଘରକୁ ପଳଉଛନ୍ତି, କଣ କରାଯିବ।
1: ଏଇଟା ବହୁତ ବଢିଆ କଥା କହିଲେ, ସତ କଥା। ମାନେ ଛୋଟ ଛୋଟ ପେମେଣ୍ଟ ପାଇଁ ଆକ୍ଚୁଆଲି ହାତରେ 500 ଟଙ୍କା ଭିତରେ ହିଁ କ୍ୟାସ ଯଦି କ୍ୟାରି କରିବା, ତାହେଲେ ବି ଏଇସବୁ ଜାଗାରେ ଆମେ ଆଉ ହଟହଟା ହବାନି, ବା ଆମେ ଜିନିଷ ନେଇକି କ୍ରୟ କରିକି ଆମେ ଘରକୁ ନେଇପାରିବା। ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ ଆଜି କଲ୍ କରିଥିବାରୁ। ଜୟ ଜଗନ୍ନାଥ। କିନ୍ତୁ ବିଲରେ କାମ କରୁଛନ୍ତି ଏତେ, ଓକେ, ସୋ ଫୋନ କଟିଯାଇଛି। ମୁଁ କହୁଥିଲି ଯେ ବିଲରେ କାମ କରୁଛନ୍ତି ତ ଖରାରେ ଏତେ ନ ସିଝିବା ପାଇଁ, କାରଣ ବର୍ତ୍ତମାନ ବହୁତ ଖରା ହଉଛି, ତ ନିଜର ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନେବା ଉଚିତ। 0671-23-03-153 ଏଇ ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହେଉଛନ୍ତି। ଆଣ୍ଡ ମୁଁ ପଚାରୁଛି ଆଜି ଆପଣମାନଙ୍କୁ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ପ୍ରିଫର କରନ୍ତି ଆପଣମାନେ। ବହୁତ ସୁନ୍ଦର ସୁନ୍ଦର ଉତ୍ତର ଦେଉଛନ୍ତି, ଆଣ୍ଡ ବହୁତ ସୁନ୍ଦର ସୁନ୍ଦର ଦିଗ ପ୍ରତି ବି ଆପଣ ଦୃଷ୍ଟି ନଉଛନ୍ତି, ତ ସେଥିଲାଗି ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଦେଖିବା ଆଉ ଜଣେ କଲର୍ ଆସିଲେଣି କି ଅଛନ୍ତି। ହ୍ୟାଲୋ,
2: ଜୟ ଜଗନ୍ନାଥ। ନମସ୍କାର ମ୍ୟାଡମ୍।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
2: ମମତା ସାମଲ କହୁଛି, ସିଡିଏ ସେକ୍ଟର 6 ରୁ।
1: ଆଚ୍ଛା ମମତା ଭଉଣୀ, ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋ କୁ।
2: ଧନ୍ୟବାଦ।
1: ଆଚ୍ଛା ମୁଁ ବୋଧେ ଭାବୁଛି ଆପଣଙ୍କ ସହିତ କଥା ହେଇଛି ନା ଆଗରୁ? ଅଲଗା ସହିତ କଥା ହେଇଛି, ମୁଁ ସେଇ କଥା ଟିକେ କନଫ୍ୟୁଜ୍ ରହିଲି, କାରଣ ମୁଁ କଥା ହେଇଛି କି ନାହିଁ ମୁଁ ବେଳେ ବେଳେ କହିଦଉଛି ନା।
2: ତ ସେଥିପାଇଁ ବେହେରା ନା ଆଉ ଜଣେ କିଏ କଥା ହୁଅନ୍ତି, ମୁଁ ଶୁଣେ। ହେଲେ ଟିକେ ମେନ୍ ହଉଛି ତ ଟାଇମ୍ ଟା ଦରକାର ନା, ଇଏ ମାନେ ବାରମ୍ବାର 15 ଥର 20 ଥର 100 ଥର 200 ଥର ଏମିତି ମାନେ କରିବାକୁ ପଡୁଛି। ସେଇ ଟାଇମ୍ ଭିତରେ ସକାଳୁ ଅଫିସ ପିଲାଙ୍କ ଖବର ବୁଝାବୁଝି କଲା ବେଳକୁ ବାରମ୍ବାର ବାରମ୍ବାର ଲଗେଇବାକୁ ସମୟ ହଉନି। ବହୁତ ଚେଷ୍ଟା ମାନେ ଆଗ୍ରହ ପ୍ରବଳ ହଉଛି ଯୋଉ ଉପାୟ ଆସନ୍ତି ତାଙ୍କ ସହିତ କଣ୍ଟାକ୍ଟ ହବା ପାଇଁ, କିନ୍ତୁ କଣ କରିବା ମାନେ
1: ବଟ ଆଜି ଲାଗିଗଲା, ଯା ହଉ ମୋର ଭାଗ୍ୟ।
2: ଧନ୍ୟବାଦ।
1: ଆଚ୍ଛା କୁହନ୍ତୁ,
2: ପୂର୍ବରୁ ଦିବାକର ଭାଇନା ବି କଥା ହେଇଛନ୍ତି, ଆଉ କଳ୍ପନା ଅପା ବି ସିଏ ଜଣେ କଥା ହଉଥିଲେ, ତ ମୁଁ ଭାବିଲି ଠାକୁର କାଳେ ଆମେ ସିଡିଏ
1: ଆପଣଙ୍କ ସିଡିଏ ଏରିଆରୁ ପୁରା ମାନେ ବହୁତ ମାଡ ହଉଛି, ସାଇବର ଆଟାକ୍ ହଉଛି
2: ମାନେ ଜଗନ୍ନାଥ ଡାକି କାଳେ ଦିଏ ମାନେ ଗୋଟିଏ ଭାଇ ଗୋଟିଏ ଭଉଣୀ ଲାଗିଗଲା ମାନେ ମୋର କାଳେ ଲାଗିଯିବ ମାମଙ୍କ ସହିତ।
1: ଆଚ୍ଛା ମମତା ଭଳି କଣ କରନ୍ତି ଆପଣ କୁହନ୍ତୁ, ଫାର୍ଷ୍ଟ ଆପଣଙ୍କ ଫ୍ୟାମିଲି ବିଷୟରେ କୁହନ୍ତୁ ଟିକେ, ମୁଁ ବି ତ ଜାଣେ କଣ କିଏ
2: ହାଉସ ୱାଇଫ୍ ପ୍ଲସ ଏଇଠି ଆମ ମାର୍କେଟ କମ୍ପ୍ଲେକ୍ସରେ ସେ ଦୋକାନ ଅଛି, ଗ୍ରୋସରୀ ଦୋକାନ ଅଛି।
1: ଆଚ୍ଛା, ଆରେ ବା ବଢିଆ, ତାହେଲେ ଆଜିର ଟପିକଟା ରିଲେଟ୍ କରିବ ଆପଣଙ୍କୁ, କୁହନ୍ତୁ ଡିଜିଟାଲ ପେମେଣ୍ଟ ଆଉ କ୍ୟାସ୍ ପେମେଣ୍ଟ କୋଉଟାକୁ ପ୍ରିଫର କରନ୍ତି ଆପଣ?
2: ମାନେ ବିଭିନ୍ନ ଦୃଷ୍ଟିକୋଣ ଲକ୍ଷ୍ୟ କଲେ ଦିଟା ଭଲ, କାରଣ ଆମର ମନେକର ଅଳ୍ପ ଅଳ୍ପ ଜିନିଷ ଯୋଉମାନେ ନଉଛନ୍ତି ପେମେଣ୍ଟ ଯୋଉ କରୁଛନ୍ତି ଅଳ୍ପ କ୍ୟାସ ଭିତରେ, ସେଇଟା କ୍ୟାସ ପେମେଣ୍ଟ ହେଲେ ଭଲ ଅଳ୍ପ ଟଙ୍କା ଭିତରେ, ଆଉ ଯୋଉମାନେ ବେଶୀ ବେଶୀ ଟଙ୍କା ସେମାନେ କାରବାର କରୁଛନ୍ତି ସେଇଟା ଡିଜିଟାଲ ସ୍କାନରରେ ସୁବିଧା। ମୁଁ ତ ଦେଖୁଛି ପ୍ରାୟ ଏବେ ସବୁ ଦୋକାନରେ ମାନେ ମୋ ଦୋକାନରେ ମୁଁ ଯାହା ଅନୁଭବ କରୁଛି ଟଙ୍କାଟା 2 ଟଙ୍କା 5 ଟଙ୍କା 10 ଟଙ୍କା ସେଇଟାକୁ ସେମାନେ ସ୍କାନର କରୁଛନ୍ତି,
1: ଭଗବାନ
2: ବୁଝିପାରୁଛନ୍ତି, ଯୋଉଟାକୁ ଆମେ ଟଙ୍କାଟା ଜାଗାରେ ଆମର ସାମ୍ପୋ ଅଛି, ଟଙ୍କିକିଆ ସାମ୍ପୋ ଅଛି କି ଚକୋଲେଟ ଅଛି କି ଅଲଗା ଜିନିଷ ମଧ୍ୟ ଟଙ୍କିକିଆ ହାଜମଲା ହଉ ଇତ୍ୟାଦି ଅଛି, ଆମେ ସେମାନେ ନେଇପାରିବେ କି ଆମେ ଦେଇପାରିବୁ, କିନ୍ତୁ ସେମାନେ ଯେତେବେଳେ 2 ଟଙ୍କା 3 ଟଙ୍କା ଆମ ପାଖରେ ନାହିଁ, ତାହା ବ୍ୟାଚଲର ପିଲାମାନେ ଯୋଉମାନେ ସବୁ ପଢାପଢି କରୁଛନ୍ତି ସେମାନଙ୍କର ସବୁ ଫୋନ୍ ପେ, ଆଉ ଯୋଉମାନେ ଆସିଲା ବେଳକୁ ମନେ ଭିକାରୀ ଆସିଲେ 5 ଟଙ୍କା 10 ଟଙ୍କା ଦବା ପାଇଁ ହେଲେ କ୍ୟାସ ନାହିଁ, ସେମାନେ ତ ଭିକାରୀ ସେମାନଙ୍କ ପାଖରେ ତ ମୋବାଇଲ ନଥିବ, ସେଇ କ୍ଷେତ୍ରରେ ଟିକେ ଅସୁବିଧା ହଉଛି। ହଉ ଦିଟା ତାଙ୍କର ତାଳମେଳ ସହିତ ସମୟ ଅନୁଯାୟୀ ଏବେ ଯୋଉ ଡିଜିଟାଲ ଯୁଗ ହେବା ଏଆଇ ଯୁଗ ହେଲା ସେଇଟା ଭଲ, ଚୋରି ଡକାୟତ ଇତ୍ୟାଦି ପାଇଁ ତା ପୂର୍ବରୁ ଯୋଉ ଭାଇମାନେ ଭାଇ ଯୋଉ କହିଲେ ସେଇଟା ଭଲ, ଦୂର ଦୂରନ୍ତରେ ଅକେଜନାଲି ଆମେ ଯାଇଥିବା ପଇସା ଅଧିକ ପଇସା ହେଇଥିବା ଆମେ ଦେଇପାରିବେନି, ସେ କ୍ଷେତ୍ରରେ ଡିଜିଟାଲ ସେଇଟା ଭଲ, କିନ୍ତୁ ସବୁ କ୍ଷେତ୍ରରେ ଯେ ଅଳ୍ପ ଅଳ୍ପ ପଇସା କ୍ଷେତ୍ରରେ ବି ଆମେ ସେଇଟାକୁ ୟୁଜ୍ କରିବା ଡିଜିଟାଲ।

0: ମାନେ ଠିକ ସମୟ ଅନୁସାରେ ଠିକ ପରିସ୍ଥିତିରେ କୋଉଟା କୋଉ ପରିସ୍ଥିତିରେ ଆମେ କ୍ୟାସ ଦେଇପାରିବା, କୋଉ ପରିସ୍ଥିତିରେ ଆମେ ଦେଇପାରିବା ଡିଜିଟାଲ।
1: ଆଚ୍ଛା କହିଲେ ମତେ, ଆପଣ ତ ଦୋକାନ କରିଛନ୍ତି, ସର୍ବନିମ୍ନ ଡିଜିଟାଲ ପେମେଣ୍ଟ କେତେ ହେଇଛି ବର୍ତ୍ତମାନ? ମାନେ ସର୍ବନିମ୍ନ ମାନେ କିଏ କିଏ ତ ଗୋଟେ ଯେମିତି ଷ୍ଟୁଡେଣ୍ଟ ମାନଙ୍କ କଥା କହିଲେ, ଯୋଉ ସାମ୍ପୋ କଥା କହୁଛନ୍ତି,
0: ମାନେ 2 ଟଙ୍କାକୁ ସେମାନେ, ମୁଁ କହିଲି ଆରେ ଭାଇ 2 ଟଙ୍କା 3 ଟଙ୍କା ଏମିତି ସବୁ ତମେ କରିବ ସ୍କାନରେ କରିବ, ଏଇଟା କେତେ ଅପରାଧ ହେଉଛି ଜାଣିପାରୁଛ? ନାଇଁ ଆମ ପାଖରେ କଣ କରିବ, ଆମେ ତ ସବୁ ବାପା ମା ମାନେ ପଇସା ପଠଉଛନ୍ତି କ୍ୟାସରେ, ଆମର ତ ସବୁ କ୍ୟାସ ୟୁଜ ଆଉ ଆମେ ଦବାକୁ ପଡୁଛି ଆଉ। ନହେଲେ ଅଲଗା ଥରେ ଯୋଉମାନେ ଆସୁଛନ୍ତି 5 ଟଙ୍କା ହେଲା 2 ଟଙ୍କା ହେଲା ସେମାନେ ନେଇଯାଉଛନ୍ତି, ଅଲଗା
1: 10 ଟଙ୍କା ବି ଗୋଟେ ମ୍ୟାନେଜେବୁଲ, କିନ୍ତୁ 10 ଟଙ୍କା ତଳକୁ ହେଲା ବେଳକୁ ନିଜକୁ ବି ଲାଜ ଲାଗିବ। ସେଇଥିପାଇଁ ମୁଁ ପଚାରିଥିଲି ଆପଣଙ୍କୁ ମମତା ଭଉଣୀ, ବହୁତ ବଢିଆ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ ଆଜି କଲ କରିଥିବାରୁ। ମଝିରେ ମଝିରେ ଏମିତି କଲ ଲଗେଇବେ ଯେ ଲାଗିବ ନିହାତି ଭାବରେ, ହେଲା
0: ଲାଗିବ ଯେ ସକାଳ ଭିତରେ, ଆଉ ତ ଅଳ୍ପ ଦିନ ପରେ ସ୍କୁଲ ଖୋଲିଯିବ, ଆହୁରି
1: ଓକେ ଠିକ ଅଛି
0: ଯିବା ଟାଇମ, ସମସ୍ତେ ଚେଷ୍ଟା କରୁଛନ୍ତି ନା, ଆଉ ସମସ୍ତଙ୍କର ଏକା ଟାଇମରେ ଚେଷ୍ଟା କଲାବେଳକୁ କିଛି କିଛି ଦେଖ ଲାଗିଯାଉଛି ଆଉ।
1: ଓକେ ଓକେ ଥ୍ୟାଙ୍କ ୟୁ ସୋ ମଚ। ତେବେ ସମୟ ସରି ସରି ଆସିଲାଣି, 9:52 ଅଲରେଡି ହେଇଗଲାଣି, ଆଉ ଗୋଟିଏ କଲ୍ ନିହାତି ଭାବରେ ମୁଁ ନେବି ଆଣ୍ଡ ଆଜିର ଡାଇଲ ଇନ୍ ଲାଇଭ୍ ଶୋକୁ ରାଉଣ୍ଡ ଅପ୍ କରିବା, ଆଣ୍ଡ ତାପରେ ପରେ 10:50 ଆପଣମାନଙ୍କର ରେନ୍ବୋ SMS ଅନୁରୋଧର ଗୀତର କାର୍ଯ୍ୟକ୍ରମ ପୁଣି ଥରେ ନେଇ ସ୍ମୃତି ହାଜର ହେଇଯିବ। ତ ଆଜିର ଟପିକ୍ ରହିଥିଲା ଯେ ଡିଜିଟାଲ ପେମେଣ୍ଟ ଅର୍ କ୍ୟାସ୍ ପେମେଣ୍ଟ କୋଉଟାକୁ ଆପଣମାନେ ପ୍ରିଫର କରନ୍ତି, ବହୁତ ସୁନ୍ଦର ସୁନ୍ଦର ମତାମତ ଆପଣମାନେ ଦେଲେ। ଦେଖିବା ବର୍ତ୍ତମାନ ଆଜିର ଲାଷ୍ଟ କଲର କିଏ ଅଛନ୍ତି। ହ୍ୟାଲୋ,
2: ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି।
1: କୃପା ସିନ୍ଧୁ ଭାଇ, ୱେଲକମ୍ କରୁଛୁ FM ରେନ୍ବୋକୁ।
2: ନମସ୍କାର।
1: ନମସ୍କାର, କେମିତି ଅଛନ୍ତି?
2: ବହୁତ ବଢିଆ ଆଉ ଆନନ୍ଦରେ ଅଛି।
1: ନିଶ୍ଚୟ
2: ଦୁଇ ତିନିଟି ପଦ କହିବି ଆଉ କିଛି ଶ୍ରୋତା ଯଦି ଥିବେ କହିବେ ଆଉ।
1: ନିଶ୍ଚୟ କୁହନ୍ତୁ।
2: ଭିଡ ଭିତରେ ଗୋଟେ ପିଲା ହଜିଗଲେ ଯେମିତି ଖୋଜିବାଟା ଯାହା, ଆପଣ ଫୋନ ଲଗେଇବାଟା ସେୟା।
1: ଆଚ୍ଛା, ମୁଁ ଭାବିଲି ଟପିକ ଉପରେ କହିବେ ବୋଲି,
2: ଟପିକ ବି କହିବି। ଯେତେବେଳେ ଡିଜିଟାଲ ପେମେଣ୍ଟ ଯୋଉ ଚାଲିଲା, ମାନେ କରୋନା ପୂର୍ବରୁ ଷ୍ଟାର୍ଟ ହେଇଯାଇଛି, ତା ପୂର୍ବରୁ ବୋଧେ 3 ବର୍ଷ ଖଣ୍ଡେ ହବ, ଏବେ କଣ କ୍ୟାସଟା 3 ଭାଗ ହେଇଗଲା, ମାନେ ବ୍ୟାଙ୍କରେ ଅଧେ, ଲୋକଙ୍କ ଘରେ ଅଧେ, ଦୋକାନରେ ଅଧେ। ଆମେ ଗୋଟେ ଜାଗା ଯାଇଥିଲୁ, ପିପିଲି ଯାଇଥିଲୁ ଗୋଟେ ଜିନିଷ ଆଣିବାକୁ, ସକାଳୁ ସକାଳୁ ଦୋକାନ ଖୋଲିଲା ସେ ଲୋକ 9ଟାରେ, ତାର 7,000 ଟଙ୍କା ବିଲ୍ ହେଲା। ସେ କହିଲା ଆପଣ ଗୋଟେ କ୍ୟାସ ଆଗେ ଦିଅନ୍ତୁ। ଆମେ କହିଲୁ ଡିଜିଟାଲ ପେମେଣ୍ଟ କରିବୁ? ସେ କହିଲା ହଁ କରିବେ ଯେ, ମତେ ଗୋଟେ ଆଗେ କ୍ୟାସରେ 100 ଟଙ୍କା କି 50 ଟଙ୍କା ଛାଡ଼। ତେଣୁ ମୋ ମୋବାଇଲରେ ମୋର ସବୁବେଳେ ଗୋଟେ 50, 100, 20 ଟଙ୍କା ଏମିତି ରେଜା ଗୋଟେ ଥିବ।
1: ଆଚ୍ଛା ଓକେ।
2: ହଁ, କୋଉଠି କୋଉଠି ଦରକାର ପଡିଲା ମୁଁ ଆଗେ ପେମେଣ୍ଟ, ମନେକର ସେମାନଙ୍କ ଆମେ ବଇନ କରିବୁ,
1: ମାନେ ଯୋଉ ସେଟା ସଗୁନ ସଗୁନ ବୋଲି କୁହନ୍ତି, ମାନେ ବହୁତ ଜଣ ଥାନ୍ତି ଯୋଉମାନେ ବଇନି, ଫାଷ୍ଟ ବଇନିଟା କ୍ୟାସରେ ନେବା ପାଇଁ ପ୍ରିଫର କରନ୍ତି,
2: ଏମିତି ସେମାନେ କହନ୍ତି ଜଣେ ଜଣେ, ଏମିତି ବି 2-3 ଥର ଜାଗାରେ ମୁଁ ଫେସ୍ କରିଛି। ତେଣୁ ସେଥିରେ କିଛି କଥା ନାହିଁ, ଡିଜିଟାଲ ପେମେଣ୍ଟ ଆଜିକାଲି ଯୁଗରେ ବହୁତ ଭଲ। ମନେକର ଗୋଟେ ଦୂର ଜାଗାକୁ ଯାଇଛନ୍ତି, ପେମେଣ୍ଟ ସେ ତା ପାଖରେ କମ ଅଛି, ମତେ ଫୋନ କଲେ ଟିକେ ଆଉ 200-300 କି 500 କି ଛାଡିଦବ ଟିକେ, ଏଇଟା ଭାରି ସୁବିଧା। ବହୁତ ସୁନ୍ଦର ଏଇ କଥା, ଏଇ ଟପିକ ଉପରେ। ଆଉ ଗୋଟେ ଗୋଟେ ଜାଗାରେ ମୁଁ କହୁଛି, ମୋର ଲାଷ୍ଟ ଯଦି ଅନଲାଇନ ପେମେଣ୍ଟ ଗୋଟେ କରିଥିବି, ତାକୁ ଗୋଟେ 47 ଟଙ୍କା ଗୋଟେ ହାର୍ଡୱେୟାର ଦୋକାନରେ ଗୋଟେ ଆଣିଥିଲି କଲର, ଆଉ ତା ଦାମଟି ଥିଲା 47 ଟଙ୍କା। ମୁଁ କହିଲି ସାର୍ ପଇସା ନେଇନି, ମୋବାଇଲଟା ନେଇଛି, ଆଉ ସେତେବେଳେ ସେ ପେମେଣ୍ଟ ବି ସେଥିରେ 50 ଟଙ୍କା ଥିଲା, ମାନେ ଯୋଉ ମୋବାଇଲ ଦେହରେ କଭର ଭିତରେ। ମୁଁ କହିଲି କଣ ତମକୁ ପଚାରିବ ନା, ଅନଲାଇନ ଦେଇଦେଲି ଚଳିବ, ମୁଁ 47 ଟଙ୍କାଟା ସେ 3 ଟଙ୍କା କୋଉଠି ଫେରେଇବ, ତେଣୁ ମୁଁ ଏଥିରେ କଣ 47 ଟଙ୍କାଟା ଛାଡିବାକୁ ସୁବିଧା ହେଲା। ଆଉ ଗୋଟେ କଥା କହୁଛି, କଣ ଗୋଟେ ପେପର ପଢ଼ିଥିଲି, ଗୋଟେ ଭିକାରୀ ଆସିଲା ସକାଳୁ, ବାବୁ ଭିକ ଦେବେ, ସେ କହିଲା ମୁଁ ଅନଲାଇନରେ ଦେବି ନା କେତେ, ତାହେଲେ ଆପଣ ଗୋଟେ କାମ କରନ୍ତୁ, ମତେ 8 ଟଙ୍କା ଛାଡନ୍ତୁ ନା, 5 ଟଙ୍କା ଭିକ ପାଇଁ ଆଉ 3 ଟଙ୍କା GST ପାଇଁ।

0: ବଢିଆ କଥା ଆଉ ତାହେଲେ ଏଇଟା ବି ଗୋଟେ ଡିଜିଟାଲ ମାନେ ଭିକ୍ଷା ମାଗିବା ଜିନିଷ ହେଇଯିବ ଆଉ ନାଇଁ କି
1: ସତ କଥା ଆଜ୍ଞା ପାଞ୍ଚ ଟଙ୍କା ନଉ କି ମୁଁ କାହାକୁ ଗୋଟେ ବି ଛାଡିଲେ ମୋ ସହିତ ଦୁଇ ଟଙ୍କା ତିନି ଟଙ୍କା ଯାଉଛି ନା ନାଇଁ ଆଉ ସେ ପାଞ୍ଚ ଟଙ୍କା ଭିକାରୀ ପାଖକୁ ଆଇଲେ ବି କଲେ ସିଏ ଦୁଇ ତିନି ଟଙ୍କା ତ ଯଦି ପାଞ୍ଚ ଟଙ୍କା ସେ ଛାଡିବ ତିନି ଟଙ୍କା କଟିଯିବ ଆପଣଙ୍କୁ ଦୁଇ ଟଙ୍କା ଆସିବ ଭିକାରୀ ପାଖକୁ ତାହେଲେ ଲାଭ କଣ
0: ଥାଉ ଠିକ ଅଛି ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ କୃପା ସିନ୍ଧୁ ଭାଇ ବଢିଆ ସୁନ୍ଦର ଜୋକ୍ ବି କହିଲେ
1: ଆଉ ଗୋଟେ ପଦ ଖାଲି
0: କୁହନ୍ତୁ
1: SMS ଆପଣ ଟିକେ ଆଖି ଆଗରେ ରଖନ୍ତୁ ଆପଣ ବେଳେବେଳେ ମାନେ ନା ପଢୁନାହାନ୍ତି ତ ସେଥିପାଇଁ
0: ଆଚ୍ଛା କିନ୍ତୁ ମୁଁ ଗତ ଥର ଆଇ ଥିଙ୍କ ମୁଁ ସମସ୍ତଙ୍କର ନେମ୍ ପଢିଛି ଯୋଉମାନଙ୍କର ଗୀତ ପ୍ଲେ ନ କରେଇ ପାରିଛି ସେମାନଙ୍କର ନାଁ ପଢି ଦେଇଛି ମୁଁ ତେବେ
1: ହଁ
0: ନିଶ୍ଚୟ ନିଶ୍ଚୟ ଆପଣଙ୍କ ଅନୁରୋଧର ରକ୍ଷା କରିବୁ ଓକେ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ ସୋ ଆଜିର ପ୍ରୋଗ୍ରାମକୁ ରାଉଣ୍ଡ ଅଫ୍ କରିବା ଚାଲନ୍ତୁ ଗୋଟେ ବ୍ୟୁଟିଫୁଲ୍ ଗୀତ ଆସି ଏଞ୍ଜୟ କରୁଥାନ୍ତୁ ଏ ବ୍ୟୁଟିଫୁଲ୍ ମର୍ଣ୍ଣିଂରେ ରହିଥାନ୍ତୁ ସ୍ମୃତି ସହିତ FM ରେନ୍ବୋ କାଟକ୍ରିୟାନ୍ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଣ୍ଡ ଆପଣମାନେ ଶୁଣିଛନ୍ତି ଆପଣମାନଙ୍କର ମନପସନ୍ଦର ଗୀତ। ସୋ ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ପଢ଼ିବା, କାରଣ ବହୁତ ସାରା ଅନୁରୋଧର ଗୀତ ରହିଛି ଆଣ୍ଡ ସମସ୍ତଙ୍କ ଗୀତକୁ ପ୍ଲେ କରିବା, ମ୍ୟାକ୍ସିମମ୍ ଟୁ ମ୍ୟାକ୍ସିମମ୍ ଗୀତ ପ୍ଲେ କରିବା ପାଇଁ ଚାହୁଁଛି ସ୍ମୃତି। ସୋ ଆମ ସହିତ କନେକ୍ଟ ହୋଇଛନ୍ତି ସମୀର ଆଣ୍ଡ ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ। ଏମିତି ରାତି ଅଭୁଲା ସ୍ମୃତି ସୌତୁଣୀ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଆଉ ସମସ୍ତଙ୍କୁ ଶୁଭ ସକାଳର ଶୁଭେଚ୍ଛା ଜଣାଇଛନ୍ତି।

ସୋ ନେକ୍ସଟ ଏସ୍ଏମ୍ଏସ୍ ଆମ ସହିତ କନେକ୍ଟ ହୋଇଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବା ତିଲକନଗର ସେକ୍ଟର 12 ସିଡିଏ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ମେନେ ପ୍ୟାର କିୟା ଫିଲ୍ମର ଦିଲ ଦିୱାନା ଏ ଗୀତଟି ଲତା ମଙ୍ଗେସ୍କର କଣ୍ଠରୁ ଆଣ୍ଡ ଲେଖିଲେ ଯେ ସ୍ପେଶିଆଲ ଡେଡିକେଟ୍ କରିଛନ୍ତି ସମସ୍ତଙ୍କୁ ୱିଥ୍ ଅଲ୍ ଶ୍ରୋତା ଷ୍ଟାଫ୍ ଅଲ୍ ଆର୍ଜେ ସମସ୍ତଙ୍କୁ ଆଣ୍ଡ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ସମସ୍ତଙ୍କୁ ତାହେଲେ ପହଞ୍ଚାଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଏହି ଗୀତ ବାଜିଲା ଏଫ୍ଏମ୍ ରେନ୍ବୋ କଟକ

ବହୁତ ହି ବ୍ୟୁଟିଫୁଲ ଗୀତ, ବହୁତ ବଢିଆ ଲାଗିଲା। ଥ୍ୟାଙ୍କ ୟୁ ସୋ ମଚ୍ ଏମିତି ସୁନ୍ଦର ଗୀତଟିଏ ରିକ୍ୱେଷ୍ଟ କରିଥିବାରୁ। ସେବି ଚାଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍ ଆମକୁ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବରୁ, ଶୁଣିବା ପାଇଁ ଚାହିଁଛନ୍ତି ଜାନେ ହୋଗା କ୍ୟା ଫିଲ୍ମର ପଲ୍କେ ଉଠାକେ ଦେଖି ଏଇ ଗୀତଟିକୁ ଅନୁରୋଧ କରିଛନ୍ତି।

ସୋ ଚଲନ୍ତୁ ନେକ୍ସଟ ଏସ୍ଏମ୍ଏସ୍କୁ ପଢ଼ିବା। ନେକ୍ସଟ ଏସ୍ଏମ୍ଏସ୍ ଆମକୁ କରିଛନ୍ତି ଲକ୍ଷ୍ମୀ ସରସ୍ୱତୀ ଶିବାନୀ ଚନ୍ଦନା ମାଣିଆବନ୍ଧ ସନ୍ତ୍ରାବଲି ବଡ଼ମ୍ବାରୁ ଆମ ସହିତ କନେକ୍ଟ ହୋଇଛନ୍ତି। ଲେଖିଲେ ଜୟ ଜଗନ୍ନାଥ, ସମସ୍ତଙ୍କୁ ଧନ୍ୟବାଦ ଦିଦି, ଆପଣଙ୍କର ସବୁ ପ୍ରୋଗ୍ରାମ ବହୁତ ଭଲ ଲାଗୁଛି, ଥ୍ୟାଙ୍କ ୟୁ ସୋ ମଚ୍। ସବୁ ଶୁଣିବା ପାଇଁ ଯାଇଛନ୍ତି ସିର୍ଫ ତୁମ ଫିଲ୍ମର ଗୀତ ପେହଲି ପେହଲି ବାର ମୋହବତ କି ହେ, ଲକ୍ଷ୍ମୀ ସରସ୍ୱତୀ ଶିବାନୀ ଚନ୍ଦନା ମଣିଆବନ୍ଧ ସନ୍ତ୍ରାବଲି ବଡ଼ମ୍ବାରୁ।

ୱେଲକମ୍ ବ୍ୟାକ୍ ମାଇ ଫ୍ରେଣ୍ଡ୍ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆପଣମାନେ ଶୁଣିଛନ୍ତି ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ ଆମ ସହିତ କନେକ୍ଟ ହୋଇଛନ୍ତି କିଶୋର କୁମାର ଲତା ମଙ୍ଗେସ୍କର ଏବଂ କିଶୋର କୁମାରଙ୍କ କଣ୍ଠରେ ଶୁଣିବା ପାଇଁ ଚାହିଁଛନ୍ତି ସବ୍ସେ ବଡ଼ା ରୂପୟା ଫିଲ୍ମର ଗୀତ ଦରିଆ କିନାରେ ଏକ ବଙ୍ଗଲୋ ଏ ଗୀତଟିକୁ କିଶୋରନଗର କଟକରୁ ବାବନ ଚନ୍ଦ୍ର ପାଲ୍ ଏବଂ ମମତା ପାଲ୍

ଚଳନ୍ତୁ ଫଟାଫଟ ନେକ୍ସଟ ଏସ୍ଏମ୍ଏସ୍ ଲୋରା ମହାନ୍ତି ନିଆଳି କଟକରୁ ଆମ ସହିତ କନେକ୍ଟ ହୋଇଛନ୍ତି ଲେଖିଲେ ଗୁଡ୍ ମର୍ଣ୍ଣିଂ ଦିଦି ହଁ ମନେ ଭି ପ୍ୟାର କିଆ ଏଇ ଫିଲ୍ମର ହମ୍ ପ୍ୟାର ହେ ତୁମ୍ହାରି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପହଞ୍ଚିଲା ଲୋରା ତୁମ ପାଖକୁ ତୁମ ମନପସନ୍ଦର ଗୀତ

ଓକେ, ସମୟ ସରି ସରି ଆସିଲାଣି, 10:52 ଅଲରେଡି 53 ଅଲରେଡି ହେଇଗଲାଣି, ଆଣ୍ଡ ଆପଣମାନଙ୍କ ଶୋ ମଧ୍ୟ ଶେଷ ହେବା ପାଇଁ ଷ୍ଟାର୍ଟ ହେଇଗଲାଣି ରେନ୍ବୋ ଏସ୍ଏମ୍ଏସ୍ ସୋ ତେବେ ଡୋଣ୍ଟ ୱରି ୟାର୍, ଗୋଟିଏ ଦିନ ଭିତରେ ଦୁଇଥର ଆସୁଛି ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ, ସୋ ନିହାତି ଭାବରେ ଆପଣ ଆପଣଙ୍କ ମନପସନ୍ଦର ଗୀତ ଏବେ ନହେଲେ ବି ପରେ ଶୁଣିପାରିବେ। ସୋ ଆମ ସହିତ କନେକ୍ଟ ହେଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ ଲେଖିଲେ ସ୍ମୃତି ଅପା ନମସ୍କାର, ସବୁ ଷ୍ଟାଫ୍ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ, ହୋପ୍ ଆପଣ ବହୁତ ଭଲରେ ଥିବେ। ଡିଜିଟାଲ ପେମେଣ୍ଟ ନା କ୍ୟାସ୍ ପେମେଣ୍ଟ କୋଉଟା ଆପଣ ପସନ୍ଦ କରନ୍ତି, ଏହି ଟପିକ୍ରେ କଲ୍ କରିଥିବା ଶ୍ରୋତାମାନେ ତାଙ୍କ ନିଜସ୍ୱ ଓପିନିୟନ୍ ଦେଲେ, ସମସ୍ତଙ୍କୁ ଧନ୍ୟବାଦ। ଆମେ ଅଫ୍ଲାଇନ୍ରେ ବେଶୀ କ୍ୟାସ୍ ପେମେଣ୍ଟ ଆଉ ଅନ୍ଲାଇନ୍ରେ ଡିଜିଟାଲ ପେମେଣ୍ଟ କରୁ, ସିଚୁଏସନ୍ ଦେଖି କରିବାକୁ ପଡ଼େ। ଆଜିକା ଡେଟ୍ରେ ବୋଥ୍ ଆର୍ ଗୁଡ୍, ଏଇ ତାଙ୍କ ମତ ରଖିଛନ୍ତି। ଆଣ୍ଡ ଆଜିର ପ୍ରୋଗ୍ରାମ ପୁରା ବଢ଼ିଆ ବଢ଼ିଆ ଲାଗୁଛି ବୋଲି ସେ ଲେଖିଛନ୍ତି, ସେଥିପାଇଁ ଆପଣଙ୍କୁ ଆମ ତରଫରୁ ଢେର ସାରା ଶୁଭେଚ୍ଛା ଶୁଭକାମନା ଭଲ ପାଇବା। ଥ୍ୟାଙ୍କ ୟୁ ଦିଲ ସେ। ଓକେ, ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ଲଘୁ ସଙ୍ଗୀତ, ସବିତା ସବିତା ଅମରେନ୍ଦ୍ର ମହାନ୍ତିଙ୍କ କଣ୍ଠରୁ ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ।

ସେମିତି ଆମ ସହିତ କନେକ୍ଟ ହୋଇଥିଲେ ଆଦିତ୍ୟ ପ୍ରିୟମ ନୂଆବଜାର କଟକରୁ ଆମ ସହିତ କନେକ୍ଟ ହୋଇଥିଲେ ଆମ ସହିତ ପୁଣି କନେକ୍ଟ ହୋଇଥିଲେ ସନ୍ଧ୍ୟାରାଣୀ ସୁତାର ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଆମ ସହିତ କନେକ୍ଟ ହୋଇଥିଲେ ସେମିତି ଆମ ସହିତ କନେକ୍ଟ ହୋଇଥିଲେ ସୁଭଦ୍ରାପୁର କଟକରୁ ହେମନ୍ତ କୁମାର ମହାରଣା

ହ୍ୟାଲୋ ଭାଇ ନମସ୍କାର, ଗୁଡ୍ ମର୍ଣ୍ଣିଂ। ସମସ୍ତେ ବହୁତ ବ୍ୟସ୍ତ ହୋଇଯିବେଣି ସମସ୍ତଙ୍କ କାମରେ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି କଳାକାର। ହଁ ସାଥୀ, ସମୟ କାହାକୁ ଅପେକ୍ଷା କରେ କହିଲେ, ସମୟ ତା ବାଟରେ ଗଡ଼ି ଚାଲେ, କିନ୍ତୁ ତା ସହିତ ଆମକୁ ତ ତାଳ ଦେଇ ଚାଲିବାକୁ ପଡ଼ିବ ନା। ସୁଜାତା ଅଛି ଆପଣମାନଙ୍କ ସହିତ, ଆପଣଙ୍କ ମାଇଣ୍ଡକୁ ଟିକିଏ ଫ୍ରେଶ୍ କରିବା ପାଇଁ। ଶୁଣିବି ଦିନସାରା ମିଠା ମିଠା ଗୀତ, ମିଠା ମିଠା କଥା ହେବା, ମିଠା ମିଠା ମତ ମଧ୍ୟ ମାଗିବି। ତେବେ ସାଥୀ, କଳାକାରରେ ଆମେ ସେଇ କଳାକାରଙ୍କ ବିଷୟରେ ଆମେ କଥା ହେଇଥାଉ। ହଁ ସାଥୀ, ସଙ୍ଗୀତ ଜଗତରେ ଏମିତି ଜଣେ ପ୍ରଖ୍ୟାତ ପ୍ଲେବ୍ୟାକ୍ ଗାୟକ ଯାହାଙ୍କ ମଧୁର ଶାସ୍ତ୍ରୀୟ ଏବଂ ଭାବପୂର୍ଣ୍ଣ କଣ୍ଠସ୍ୱରରେ ଭାରତୀୟ ସଙ୍ଗୀତ ପ୍ରେମୀମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସେ ସୃଷ୍ଟି କରିଛନ୍ତି। ଖାଲି ସେତିକି ନୁହେଁ ସାଥୀ, ସେ ହିନ୍ଦୀ, ମରାଠୀ, ଓଡ଼ିଆ, ଭୋଜପୁରୀ ଏବଂ ଅନ୍ୟାନ୍ୟ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଗୀତ ଗାଇ ଲୋକପ୍ରିୟତା ମଧ୍ୟ ଅର୍ଜନ କରିଛନ୍ତି। ହଁ ସାଥୀ, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଦୃଢ଼ ଭିତ୍ତି ଉପରେ ନିର୍ମିତ ତାଙ୍କ ଗାୟନ ଶୈଳୀ ଆଜି ମଧ୍ୟ ନୂତନ ପିଢ଼ିର ଗାୟକମାନଙ୍କ ପାଇଁ ପ୍ରେରଣା ହୋଇସାରିଛି। ଭାବୁଥିବା ଆପଣ କାହା କଥା ମୁଁ କହୁଛି? ହଁ ସାଥୀ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସୁରେଶ ୱାଡକର। ତେବେ ସାଥୀ, ଆଗକୁ ଆମେ ତାଙ୍କ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣିଦେଉଛି ତାଙ୍କ କଣ୍ଠରୁ ଏହି ସୁନ୍ଦର ଗୀତଟି। ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ସତୀ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ରେ ମକଟ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର। ହଁ ସାଥୀ, ସୁରେଶ ୱାଡକରଙ୍କର ସଙ୍ଗୀତ ଜୀବନର ମୂଳ ଭିତ୍ତି ଥିଲା ଶାସ୍ତ୍ରୀୟ ସଙ୍ଗୀତ। ସେ 13 ବର୍ଷ ବୟସରେ ତାଙ୍କ ଗୁରୁ ଜିଆଲାଲ ବସନ୍ତ ତାଙ୍କୁ ସଙ୍ଗୀତରେ ଉଚ୍ଚଶିକ୍ଷା ପାଇଁ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ପ୍ରେରଣା ଦେଇଥିଲେ ମଧ୍ୟ।

ଖାଲି ସେତିକି ନୁହେଁ, ସେ ପ୍ରଭାକର ସଙ୍ଗୀତ ସନଦ ହାସଲ କରିଥିଲେ, ଯାହା ସେହି ସମୟରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ପାଇଁ ଯୋଗ୍ୟତା ଦେଉଥିଲା। ପରେ ସେ ମୁମ୍ବାଇର ଗୋଟିଏ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସଙ୍ଗୀତ ଶିକ୍ଷା ସମୟରେ ସେ ରାଗ, ତାଳ, ଲୟ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଗାୟନରେ ବିଭିନ୍ନ ଦିଗରେ ମଧ୍ୟ ପାରଦର୍ଶିତା ହାସଲ କରିଥିଲେ। ଶିକ୍ଷା ତାଙ୍କୁ ପରବର୍ତ୍ତୀ ସମୟରେ ଜଣେ ସଫଳ ପ୍ଲେବ୍ୟାକ୍ ଗାୟକ ଭାବେ ପ୍ରତିଷ୍ଠିତ କରିଥିଲା।

ହଁ ସାଧୀ, 1976 ମସିହାରେ ସୁରେଶ ୱାଡକର ସୁର ସିଙ୍ଗର ନାମକ ଏକ ସଙ୍ଗୀତ ପ୍ରତିଷ୍ଠିତ ସଙ୍ଗୀତ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇ ବିଜୟୀ ହୋଇଥିଲେ, ଯାହା ପ୍ରତିଯୋଗିତାରେ ବିଚାରକ ଥିଲେ ପ୍ରସିଦ୍ଧ ସଙ୍ଗୀତକାର ଜୟଦେବ ଓ ରବୀନ୍ଦ୍ର ଜୈନ। ତାଙ୍କର ପ୍ରତିଭାରେ ମୁଗ୍ଧ ହୋଇ ସଙ୍ଗୀତକାର ଜୟଦେବ ତାଙ୍କୁ ଚଳଚ୍ଚିତ୍ରରେ ଗୀତ ଗାଇବାକୁ ସୁଯୋଗ ମଧ୍ୟ ଦେଇଥିଲେ। ସୁରେଶ ୱାଡକରଙ୍କ କଣ୍ଠସ୍ୱରରେ ଅନନ୍ୟ ମାଧୁର୍ଯ୍ୟ ରହିଥିଲା। ସେ 1980 ଏବଂ 90 ଦଶକରେ ବଲିଉଡ଼ରେ ଅନେକ ସୁପରହିଟ୍ ଗୀତ ଗାଇଥିଲେ, ଯେମିତିକି ଏ ଜିନ୍ଦେଗି ଗଲେ ଲଗାଲେ, ସିନେମେ ଜଲନ, ଚପା ଚପା ଚରକ ଚଲେ, ମେଘାରେ ମେଘା, ତୁମସେ ମିଲକେ ଏସା ଲଗା ଔର ଇସ୍ ଦିଲ୍ ମେ କ୍ୟା ରଖା ହେ। ଏହିସବୁ ଗୀତ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିଲା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥୀ କୁହନ୍ତି ଯେମିତି ଓଲ୍ଡ ଇଜ୍ ଗୋଲ୍ଡ ସେଇ ଏଭରଗ୍ରୀନ୍ ଓଲ୍ଡ ହିନ୍ଦୀ ଫିଲ୍ମ ଗୀତ ବ୍ୟାକ୍ ଟୁ ବ୍ୟାକ୍ ଶୁଣେଇ ଦେଉଛି ଏନ୍ଜୟ କରିଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ୍ କିମ୍ବା ଇସିଆଇ ନେଟ୍ ଆପ୍ରେ

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସ ଦିଲ୍ ତକ୍ରେ ସୁଜାତା ଅଛି ଆପଣମାନଙ୍କ ସହିତ। ସମୟ ଦିନ 12 ହେଇଗଲାଣି, ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ହଁ ସାଥୀ, କିଛି କଥା କିଛି ଗୀତରେ ଆମେ ଢେର ସାରା ମିଠା ମିଠା ଗୀତ ତ ଶୁଣିବା, ମିଠା ମିଠା କଥା ମଧ୍ୟ ହେବା, ସେଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସ ଦିଲ୍ ତକ୍ ସହିତ।

ସାଥୀ, ଏଇ ପ୍ରେମ ମଣିଷ ଜୀବନର ମାନେ ଆମ ଜୀବନର ଏକ ଅମୂଲ୍ୟ ଅନୁଭୂତି ନା? ହଁ ସାଥୀ, ପ୍ରେମ ହୃଦୟର ଭାଷା ଯାହାକୁ ଶବ୍ଦରେ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତ କରିବା କଷ୍ଟକର। ପ୍ରେମ ମଣିଷକୁ ଖୁସି ଦିଏ, ଆଶା ଦିଏ ଏବଂ ଜୀବନକୁ ମଧ୍ୟ ସୁନ୍ଦର କରିଥାଏ।

ପ୍ରେମର କୌଣସି ସୀମା ନାହିଁ, ସେଠି କୌଣସି ବନ୍ଧନ ମଧ୍ୟ ନାହିଁ ଯାହା ହୃଦୟରୁ ହୃଦୟକୁ ପ୍ରଭାବିତ ହୋଇଥାଏ। ଏକ ପବିତ୍ର ଭାବନା ହେଉଛି ପ୍ରେମ। ଆମ ଜୀବନରେ ଯେତେବେଳେ ପ୍ରେମର ସ୍ପର୍ଶ ଆସେ ନା, ସେତେବେଳେ ସମଗ୍ର ଦୁନିଆ ଆମ ପାଇଁ ନୂଆ ନୂଆ ଲାଗେ। ଏହି ପ୍ରେମ ହିଁ ଆମକୁ ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ଶିଖାଏ।

ଏମିତି ପ୍ରେମ ହେଉଛି ଯେଉଁ ପ୍ରେମର ସ୍ୱାର୍ଥ ନଥାଏ, ଥାଏ କେବଳ ତ୍ୟାଗ, ସମର୍ପଣ ଏବଂ ଭରସା। ହଁ ସାଥୀ, ଆଗକୁ ଆମେ ଢେର ସାରା ଏ ବିଷୟରେ କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ସଙ୍ଗୀତ। ହଁ ସାଥୀ, ସମସ୍ତଙ୍କ ଲାଇଫରେ ମାନେ ଆମ ସମସ୍ତଙ୍କ ଲାଇଫରେ କେବେ ନା କେବେ କାହା ସହିତ ତ ପ୍ରେମ ନିଶ୍ଚିନ୍ତ ହୋଇଥିବ, କିନ୍ତୁ କିନ୍ତୁ ଆଜି ସମାଜରେ ଅନେକ ପ୍ରେମକୁ ଆକର୍ଷଣ କିମ୍ବା ସ୍ୱାର୍ଥ ସହିତ ତୁଳନା କରିଦେଉଛନ୍ତି। କିନ୍ତୁ ସାଥୀ, ପ୍ରକୃତ ପ୍ରେମ ଏହାଠାରୁ ବହୁତ ଉର୍ଦ୍ଧ୍ୱରେ। ସତ କେବଳ ସତ ପ୍ରେମ କେବେ ଲାଭ କ୍ଷତିର ହିସାବ କରେନି। ହଁ ସାଥୀ, ଇଏ ତ କେବଳ ଅନ୍ୟର ସୁଖରେ ନିଜକୁ ସୁଖୀ ଖୋଜିଥାଏ। ଯେଉଁ ପ୍ରେମରେ ସମ୍ମାନ ଅଛି, ଭରସା ଅଛି ଏବଂ ନିଷ୍ଠା ଅଛି ନା, ସେହି ପ୍ରେମ ହିଁ ସତ ପ୍ରେମ। ଏଇ ଯେମିତି ମାର ପ୍ରେମ ହେଉଛି ପୃଥିବୀର ସବୁଠାରୁ ପବିତ୍ର ପ୍ରେମ। ଗୋଟିଏ ମା ତା ସନ୍ତାନ ପାଇଁ ଯେତେ ତ୍ୟାଗ କରନ୍ତି ନା, ତାର କୌଣସି ବି ତୁଳନା ନଥାଏ। ସନ୍ତାନ ଜନ୍ମ ହେବା ପୂର୍ବରୁ ମଧ୍ୟ ମା ତାକୁ ହୃଦୟରେ ସ୍ଥାନ ଦେଇଦେଇଥାଏ। ସନ୍ତାନର ଖୁସି ପାଇଁ ସେ ନିଜର ସମସ୍ତ ଖୁସିକୁ ବଳିଦାନ ଦେବାକୁ ପ୍ରସ୍ତୁତ ଥାଏ। ମାର ଏହି ନିଷ୍କାମ ପ୍ରେମ ସତରେ ଅନନ୍ୟ। ସେଇଥିପାଇଁ ତ କୁହାଯାଏ ମାଙ୍କ ପ୍ରେମ କାହା ସହିତ ବି ତୁଳନା କରିହେବନି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବକଟା ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ବାପାଙ୍କ ପ୍ରେମ ମଧ୍ୟ ଅତ୍ୟନ୍ତ ଗଭୀର ଏବଂ ମହାନ। ହଁ, ଜଣେ ବାପା ତାଙ୍କ ପ୍ରତ୍ୟେକ କଷ୍ଟ ଓ ସଂଘର୍ଷ ପଛରେ ଥାଏ ସନ୍ତାନ ପ୍ରତି ଅଗାଧ ପ୍ରେମ। ବାପାଙ୍କ ଏହି ନୀରବ ପ୍ରେମ ଅନେକ ସମୟରେ ଶବ୍ଦଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଥାଏ ନା। ସାଥୀ, ପ୍ରେମ ଆମ ଜୀବନର ସମସ୍ତଙ୍କ ଲାଇଫରେ ଆସିଥାଏ। ମାଙ୍କ ପ୍ରେମ ହେଉ, ବାପାଙ୍କ ପ୍ରେମ ହେଉ, କି ଆମ ବନ୍ଧୁମାନଙ୍କର ସହିତ ପ୍ରେମ ହୋଇଥାଏ, କେତେବେଳେ କୌଣସି ବସ୍ତୁ ସହିତ ମଧ୍ୟ ପ୍ରେମ ହୋଇଯାଏ।

ହଁ ସାଥୀ, ବନ୍ଧୁତ୍ୱର ପ୍ରେମ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ସତ ବନ୍ଧୁ ସବୁବେଳେ ଆମର ସୁଖ ଦୁଃଖର ସାଥୀ ହୋଇଥାଏ, ଆମକୁ ସଠିକ୍ ପଥ ଦେଖାଇଥାଏ, ବିପଦ ସମୟରେ ସାହସ ଦେଇଥାଏ। ସେଇଥିପାଇଁ ତ କୁହନ୍ତି, ବନ୍ଧୁତ୍ୱରେ ଥିବା ପ୍ରେମ ଭରସା ଓ ଆନ୍ତରିକତା ଉପରେ ଆଧାରିତ। ଏହି ପ୍ରେମ ଜୀବନକୁ ଅଧିକ ସୁନ୍ଦର ଓ ଆନନ୍ଦମୟ କରିଦେଇଥାଏ।

ହଁ ସାଧି, ସତ ପ୍ରେମ କେବେ ଅହଙ୍କାର ଶିଖାଏନି। ଏହା ମଣିଷକୁ ନମ୍ର, ଦୟାଳୁ ଏବଂ ସହନଶୀଳତା କରିଦେଇଥାଏ। ପ୍ରେମ ଥିବା ସ୍ଥାନ ନା ଘୃଣା କି ହିଂସାର ସ୍ଥାନ ନଥାଏ। ପ୍ରେମ ମଣିଷକୁ ଗୋଟିଏ ସନ୍ଦେଶ ଦିଏ, ସମାଜର ଶାନ୍ତି ପ୍ରତିଷ୍ଠା କରେ। ସାଥି, ଯଦି ପ୍ରତ୍ୟେକ ମଣିଷ ଅନ୍ୟମାନଙ୍କ ପ୍ରତି ପ୍ରେମ ଏବଂ ସମ୍ମାନ ରଖିବେ, ତେବେ ଏହି ପୃଥିବୀ ଅଧିକ ସୁନ୍ଦର ଓ ସୁଖମୟ ହୋଇଯିବ ନା। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ ହଁ ସରି ଏଇ ଯେମିତି ଆଜିର ବ୍ୟସ୍ତ ଜୀବନରେ ନା ଆମେ ଅନେକ ସମୟରେ ପ୍ରେମର ପ୍ରକୃତ ମୂଲ୍ୟକୁ ଭୁଲି ଯାଉଛେ ସମ୍ପର୍କରେ ଭରସା ଏବଂ ଆନ୍ତରିକତା ମଧ୍ୟ କମିଯାଉଛି ତେଣୁ ଆମେ ପ୍ରେମର ସତ ଅର୍ଥକୁ ବୁଝିବା ନିହାତି ଆବଶ୍ୟକ ସଠିକ୍ ପ୍ରେମ କେବଳ କଥାରୁ ନୁହେଁ କାର୍ଯ୍ୟର ପ୍ରକାଶ ପାଇବା ମଧ୍ୟ ଉଚିତ ଅନ୍ୟର ଦୁଃଖରେ ସାଥୀ ହେବା ଆବଶ୍ୟକ ସମୟରେ ସହାୟତା କରିବା ଏବଂ ସମ୍ମାନ ଦେବା ହେଉଛି ପ୍ରକୃତ ପ୍ରେମ ହଁ ସାଥୀ ଏମିତି ପ୍ରେମ ହିଁ ମଣିଷ ଜୀବନକୁ ମାନେ ଆମ ଜୀବନକୁ ସାର୍ଥକ କରିଥାଏ ଯାହା ଆମକୁ ମାନବିକତାର ପାଠ ପଢ଼ାଏ ଏବଂ ଜୀବନର ପ୍ରକୃତ ଅର୍ଥ ବୁଝାଏ ପ୍ରେମ ଥିଲେ ଜୀବନରେ ସମସ୍ତ କଷ୍ଟ ସହଜ ଲାଗେ ଏବଂ ଦୁଃଖ ମଧ୍ୟ ସହନୀୟ ହୋଇଯାଏ ସାଥୀ ପ୍ରେମ ହେଉଛି ଆମ ଜୀବନର ସବୁଠାରୁ ବଡ଼ ଶକ୍ତି ଯାହା ହୃଦୟକୁ ହୃଦୟ ସହିତ ଯୋଡ଼ିଥାଏ ସମାଜରେ ଶାନ୍ତି ଆଣିଥାଏ ସମ୍ପ୍ରତି ଆଣିଥାଏ ଭାଇଚାରା ମଧ୍ୟ ସ୍ଥାପନ କରିଥାଏ ତେବେ ସମସ୍ତେ ଏମିତି ପ୍ରେମକୁ ନିଜ ଜୀବନରେ ସ୍ଥାନ ଦେବା ଉଚିତ ନା

ଆପଣମାନଙ୍କ ସହିତ କିଛି ମିଠା ମିଠା ଗୀତ ଶୁଣିହେବ, ମିଠା ମିଠା କଥା ହବ। ହଁ ସାଥୀ, ସବୁଦିନ ଭଳି ଆପଣଙ୍କର ମିଠା ମିଠା ମତ ମଧ୍ୟ ମାଗିବ। ସାଥୀ, ଆମ ଜୀବନର ପ୍ରେରଣାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହଁ, ପ୍ରେରଣା ହିଁ ହେଉଛି ଯାହା ଆମକୁ ଆଗକୁ ବଢ଼ିବାରେ ଶକ୍ତି ଦେଇଥାଏ, ସଫଳତାର ପଥ ଦେଖାଇଥାଏ, ବିପଦ ସମୟରେ ହାର ନ ମାନି ସାହସ ଯୋଗାଇଥାଏ। ହଁ ସାଥୀ, ସେମିତି ଆମ ଜୀବନରେ ଏଇ ପ୍ରେରଣା ଦେବା ପାଇଁ ଆମ ଆଖପାଖରେ କେହି ନା କେହି ଜଣେ ମଣିଷ ଥାନ୍ତି ନା। ଯିଏକି ତାଙ୍କର ଚିନ୍ତାଧାରା, କାର୍ଯ୍ୟ ଓ ଜୀବନଶୈଳୀ ମାଧ୍ୟମରେ ପ୍ରେରଣାର ଉତ୍ସ ହୋଇଥାନ୍ତି। ହଁ ସାଥୀ, ଏମିତି ମୋ ଜୀବନରେ ହୁଏ, ଆପଣଙ୍କ ଜୀବନରେ ମଧ୍ୟ ହେଇଥିବ ନିଶ୍ଚିତ। ଆପଣ ଭାବୁଥିବେ ମୁଁ ଏକଥା କାହିଁକି କହୁଛି। ସାଥୀ, ଆଜି ଚର୍ଚ୍ଚାର ଟପିକ୍ ହେଉଛି ଆପଣଙ୍କ ଲାଇଫ୍ରେ ଆପଣଙ୍କୁ ମୋଟିଭେଟ୍ କରିବା ପାଇଁ ନିଶ୍ଚିନ୍ତ କିଏ ଜଣେ ଥିବେ, ଯିଏକି ଆପଣଙ୍କୁ ସବୁବେଳେ ମୋଟିଭେସନ୍।

ୱେଲକମ୍ ବ୍ୟାକ୍ ୱାନ୍ସ ଆଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରନ୍ମକଟକ ଦଲସ ଦଲତତ୍ ସୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ପ୍ରେରଣା ଦେବା ପାଇଁ ଆମ ଆଖପାଖରେ କେହି ନା କେହି ରହିଥାନ୍ତି। ସେ ଆମ ପରିବାରର ଲୋକ ହେଇଥାନ୍ତୁ କିମ୍ବା ବନ୍ଧୁ ହୋଇଥାନ୍ତୁ କିମ୍ବା ଆମର କେହି ସହଯୋଗୀ ମଧ୍ୟ ହେଇଥାନ୍ତୁ ନା କାହିଁକି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବକଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଆମକୁ ମୋଟିଭେଟ୍ କରିବା ପାଇଁ ଆମର ଆଖପାଖରେ କେହି ନା କେହି ଜଣେ ଥାନ୍ତି କି ସିଏ କୌଣସି ବ୍ୟକ୍ତି ହୁଅନ୍ତୁ କି ସଜୀବ ନିର୍ଜୀବ ବସ୍ତୁ ବି ମଧ୍ୟ ହଉ, ତାଦ୍ୱାରା ବି ଆମେ ମୋଟିଭେଟ୍ ହେଇଥାଉ, ଯାହା ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ସାଥୀ, ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ପ୍ରଣାମ, ଆପଣଙ୍କୁ ମଧ୍ୟ ପ୍ରଣାମ। ଲେଖିଛନ୍ତି, ଜୀବନର ସଂଜ୍ଞା ଆକଳନ କଲେ ଏହା ସ୍ୱତଃପ୍ରବୃତ ଭାବରେ ଦୃଷ୍ଟିଗୋଚର ହୋଇଥାଏ ଯେ ଜୀବନ ହେଉଛି ଅଗ୍ରଗାମୀ ନିର୍ଝରିଣୀ ସଦୃଶ। ନିର୍ଜୀବ ପାହାଡ଼ରୁ ସୃଷ୍ଟି ହୋଇ ମହାସାଗରର ସ୍ୱପ୍ନ ଦେଖିବା ନିର୍ଝରିଣୀ ତାହାର ଲକ୍ଷ୍ୟ ପାଇପାରିଥାଏ। ଠିକ୍ ସେହିପରି ଜୀବନର ପ୍ରତିଟି ସୋପାନରେ ମୁଁ ଭେଟିଛି ପ୍ରତିକୂଳର ପ୍ରତିବନ୍ଧକ, କେତେ ବିଫଳତାର ପାହାଚ ଝୁଣ୍ଟି ଝୁଣ୍ଟି, ତଥାପି ମୁଁ ହାର ମାନିନାହିଁ। ଏହାର କାରଣ ହେଉଛି ସେହି ଗୋଟିଏ ଉକ୍ତି, ବିଫଳତା ପ୍ରମାଣ କରିଦିଏ ସଫଳତା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ସରି ନାହିଁ। ପୁଣି ସେହି ଉକ୍ତି, ବିଫଳତା ହିଁ ସଫଳତାର ପ୍ରଥମ ସୋପାନ ପରି ଉକ୍ତି ମୋତେ ପୂର୍ଣ୍ଣ ବିଶ୍ୱାସ ଭରିଦିଏ। ପୁଣି ସେହି ପ୍ରେରଣା ଭରା ଉକ୍ତି, ଏଥର ନିଶ୍ଚିନ୍ତ ସଫଳତା ମିଳିବ ପରି ଉକ୍ତି ମୋ ପାଇଁ ମହୌଷଧି ପରି, ଆଉ ସେହି ପ୍ରେରଣା ମୋତେ ଆଜି ନିଶ୍ଚିନ୍ତ ସଫଳତା ପ୍ରାପ୍ତି କରିବାରେ ସାହାଯ୍ୟ କରିଛି ଏବଂ ମୁଁ ମଧ୍ୟ ମୋର ସମ୍ପର୍କୀୟମାନଙ୍କୁ ସେହି କଥା କହିଥାଏ। ଆଉ ଆଜିର ବିଷୟରେ ମୋର ମତ ହେଉଛି, ଏହିପରି ପ୍ରେରଣା ହେଉଛି, ବୈକୁଣ୍ଠ ସମାନ ସିନା ଅଟେ ସେହି ଘର, ପରସ୍ପର ସ୍ନେହ ଥାଏ ଜହି ନିରନ୍ତର।

ମୋ ପରିବାରର ସମସ୍ତ ସଦସ୍ୟ ମୋର ପ୍ରେରଣାର ଉତ୍ସ। ମେସେଜ ଟୁ କରିଛନ୍ତି ଚନ୍ଦ୍ରମଣି ମିଶ୍ର ସିଡିଏ ସେକ୍ଟର 9 ରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ କ'ଣ ରହିଛି ଆପଣଙ୍କର ମତାମତ? ନିଶ୍ଚିନ୍ତ ଆମକୁ ଆପଣଙ୍କର ମତାମତ ଜଣାନ୍ତୁ। ସେତେବେଳେ ଯାଇକି ଶୁଣିଦେ ଗୋଟେ ସୁନ୍ଦର ଗୀତ ଯୋଡ଼ି ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଅଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଆଜି ଚର୍ଚ୍ଚାରେ। ତେବେ ସାଥୀ ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ୍ଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ସୁଜାତା ଦିଦି, କେମିତି ଅଛନ୍ତି? ବହୁତ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍, ବହୁତ ଭଲରେ ଅଛି। ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ। ଲେଖିଛନ୍ତି, ଆଜି ଟପିକ୍ ବହୁତ ଭଲ, ମୋତେ ତ ଫ୍ୟାମିଲି ବହୁତ ମୋଟିଭେସନ୍ କରନ୍ତି। ମୁଁ ଯେବେ ଭାଙ୍ଗିଯାଏ ମନ ଦୁଃଖ କରେ, ବାପା ବେଶୀ ବୁଝାନ୍ତି, ମୁଁ ପୁଣି ଠିକ୍ ହେଇଯାଏ। ମେସେଜ୍ଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରେ ପରେ ଆଉ ଜଣେ ଶ୍ରୋତା ମଧ୍ୟ ମେସେଜ୍ଟି କରିଛନ୍ତି, ଲେଖିଛନ୍ତି, ହାଇ, ଲେଖିଛନ୍ତି, ଆଇ ଥିଙ୍କ୍ ମୋଟିଭେସନ୍ ସୋର୍ସ ଇଜ୍ ଏଫ୍ଏମ୍ ରେଡିଓ, ଥ୍ରୁ ହୁଇଚ୍ ଆଇ କ୍ୟାନ୍ କନେକ୍ଟ ମାଇସେଲ୍ଫ ଟୁ ଦ ମୋନୋଟନ୍ ସିଙ୍ଗ୍ ସଙ୍ଗ୍ ଅଫ୍ ଲାଇଫ୍। ମେସେଜ୍ଟିକୁ କରିଛନ୍ତି, ତାଙ୍କର ନାଁ ଗାଁ ଠିକଣା କିଛି ବି ଲେଖିନାହାନ୍ତି। ଆପଣଙ୍କର ଏଇ ମତାମତ ପାଇଁ ଯାହା ହେଉ, ଆପଣ ରେଡିଓ ଶୁଣିକିରି ମୋଟିଭେଟ୍ ହେଉଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, ଯେତେବେଳେ ମେସେଜ୍ କରୁଛନ୍ତି, ନିଜର ମତାମତ ସହିତ ନିଜର ନାଁ ଗାଁ ଠିକଣା ଲେଖିବାକୁ ଜମା ବି ଭୁଲିବେନି। ପରେ ପରେ ଆଉ ଜଣେ ଶ୍ରୋତା ମଧ୍ୟ ମେସେଜ୍ କରିଛନ୍ତି, ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ। ଆପଣଙ୍କୁ ମଧ୍ୟ ଜୟ ଶ୍ରୀ ରାଧେ ରାଧେ ଲେଖିଛନ୍ତି। ଦିଦି ଗୁଡ୍ ଆଫ୍ଟରନୁନ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ମୋ ବଡ ଝିଅ ସମୀକ୍ଷା ଓ ମୋ ସୁଖ ଦୁଃଖରେ ସାଥୀ, ଏ ବାଟରେ ଗଲେ ବାଟ ମୋ ବୋଉ ପରି ସ୍ନେହ କରିଛି, ବାପା ହୋଇ ଆକଟ କରିଛି, ସେ ମୋ ଜୀବନର ସବୁ କିଛି, ସେ ମୋ ପ୍ରେରଣା ଉତ୍ସ। ମେସେଜ୍ କରିଛନ୍ତି ସନ୍ତୋଷ ବେହେରା କଣ୍ଟ୍ରୋଲ ଆଠଗଡ଼ରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ସାଥି ଆମ ପାଖରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ତୁମେ ପ୍ରିୟା ମୋ ଭାବନା ମୋ ପ୍ରେରଣା, ତୁମେ ବଞ୍ଚିବାର ରାହ, ତୁମେ ବିନା ଅସଜଡ଼ା ପଥ, ଯେମିତି ଭଙ୍ଗା କାଚ ଭଙ୍ଗା ଭାଗ୍ୟ, ସବୁ ବଞ୍ଚିବାର ଦୁଃଖ ନୈରାଶ୍ୟ ଯାହା, ତୁମେ ଦେଖାଇଛ ନୂଆ ଭାବନାରେ ତୁମେ ଆଣିଛ ତିଷ୍ଠିବାର ସବୁ ସମ୍ଭାବନା, ତୁମେ ନଥିଲେ ଭାଗ୍ୟ ବିଧାତା ଯେମିତି ଆନମନା, ତୁମେ ହିଁ ମୋ ଉଜଣୀ ଯମୁନାର ପ୍ରେମ ଠିକଣା, ସାଉଣ୍ଟି ନେଇଛି ତୁମ ତୁମେ ମୋ ବୁକୁର ସବୁକ୍ଷତ, ଅନ୍ଧାର ଜୀବନରେ ସାଜି ଶେଫାଳିର ଆଲୋକିତ ପଥ, ତୁମେ ସ୍ପର୍ଶ ତରଳି ଯାଏ ଅଭିମାନର ସବୁ ବରଫ, ତୁମେ ହିଁ ମୋ ଋତୁରାଜ ମୋ ମରୁଡ଼ିର ଶ୍ରାବଣର ଅର୍ଘ୍ୟ, ତୁମେ ମୋ ନିରବତାର ଭାଷା ଓ ମୋ ଶବ୍ଦର ଛନ୍ଦ, ତୁମେ ପ୍ରେମ ମହକୁଛି ମୋ ଜୀବନର ପ୍ରତିଟି ସ୍ପନ୍ଦ, ତୁମକୁ ନେଇ ସଜେଇଛି ମୋ ଗୀତ କବିତାର ସାରା ସଂସାର, ତୁମେ ଥିଲେ ପ୍ରିୟା ହସି ଉଠେ ମୋ ଏ ଭଙ୍ଗା ଭାଗ୍ୟର ଦରବାର। ମେସେଜଟିକୁ କରିଛନ୍ତି ରାହାସ କୁମାର ବେହେରା ଢେଙ୍କାନାଳରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: साथी समय तो इशारा देष करुचु आज चर्चार कार्यक्रम को फ्रेंड्स ट्यून कर 100.4 आकाशवाणी एफएम रेनबो कटक दिल से दिल तक वर्तमान शुणु ओडियारे संवाद एवं परे शुणिपारे इंग्राजी एवं हिंदी संवाद रिले कर प्रचार करिबो आकाशवाणी दिल्ली रु
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟ୍ରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବାବେଳେ ଭିଭିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି ସରକାର ସୁଶାସନ ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି ଭିଭିଭୂମି ବିକାଶ ସମାଜ କଲ୍ୟାଣ ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ

ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21ଟି ଦେଶର କୃଷିମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ନବସୃଜନ, ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ର ଚାଷୀ, ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ, ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁ ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧରତୀ ଆବାଙ୍କ ଜୀବନ ସାହସ, ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସ୍ପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44ଟି ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ

0: ଆଜି 10 ବର୍ଷ ପୂରଣ କରିଛି। 2016 ମସିହା ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପଭି ନେଇଥିଲେ। ଭାରତ 50 ଓଭରରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ୍ ଶତକୀୟ ପାଳି ଖେଳିଥିବାବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2 ୱିକେଟ୍ ନେଇଛନ୍ତି। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ୍ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟ୍ରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government empowered youth, women and farmers in last 12 years. India hits out at Pakistan in the United Nations, calls it factory of hate. 5-day BRICS agriculture ministers meeting begins in Indore to focus on food security and empowerment of farmers. Strategic road project Zojila Tunnel achieves final breakthrough, bringing all weather connectivity between Kashmir Valley and Ladakh closer to reality. Pradhan Mantri Surakshit Matritva Abhiyan completes 10 years. Nationwide celebrations to begin from today. IMD issues red alert for heavy rainfall over Karnataka, Kerala and Mahe. Also predicts heat wave conditions over Delhi, Punjab, Himachal Pradesh, Jammu and Kashmir, Ladakh, Uttar Pradesh, Vidarbh and West Rajasthan. And in men's cricket, India A set target of 278 runs against Sri Lanka A in Tri-Nation A series at Dambulla, Sri Lanka. Prime Minister Narendra Modi today said the government has spared no effort in empowering the country's youth, women and farmers over the past 12 years. In a social media post, Mr. Modi said, with the blessings of 1.4 billion citizens and the spirit of nation first, the government is dedicated to trust, development and public welfare. The Prime Minister noted that as a result of these tireless efforts, today the country has gained a new identity on the global stage, from infrastructure to the digital revolution. Mr. Modi underlined that to realize the resolve of a developed India, the government will continue to move forward relentlessly on the path of service, good governance and prosperity. External Affairs Minister Dr. S. Jaishankar has said the country's foreign policy has witnessed significant transformation in the past 12 years. In a social media post, Dr. Jaishankar said during this period, the government made passport issuance and attestation of documents a seamless experience for the common citizen and provided full support to citizens. He said the government facilitated access for Indian nationals to the global workplace and supported Indian businesses getting market access abroad. He said 44 embassies and consulates were opened to address the needs of Indians. Dr. Jaishankar said these efforts of the government enabled Indians to travel abroad with greater confidence and a stronger sense of pride. Union Home Minister Amit Shah will launch the Land Port Management System.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟ ପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3ଟି କିସ୍ତିରେ ମାତ୍ର

0: 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4,00,000 କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିଭିଭୂମି କ୍ଷେତ୍ରରେ 2014 ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32ରୁ ଅଧିକ ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2 ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି ଭିଡିଏଫ୍ ଏବଂ ବିଏସ୍ଏଫ୍ ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ, ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍କତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍କରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ

ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଚାରିସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମକୁ ମଡେଲ ସୋଲାର ଭିଲେଜ୍ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପଭି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ଘର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମରେ କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ଆୟୋଜିତ ହୋଇଛି। ସେମିଫାଇନାଲ୍ରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ଭଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3ରୁ 4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ବର୍ତ୍ତମାନ ଶୁଣନ୍ତୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସା ଦିଲ୍ ତକ୍ ସମୟ ବର୍ତ୍ତମାନ ଦିନ 3:30 ବାଜି ସାରିଛି। ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର। ହଁ ସାଥୀ, ଭାରତ ଆମର ଜନ୍ମଭୂମି। ଏହି ପବିତ୍ର ଭୂମି ଆମ ସମସ୍ତଙ୍କର ଗର୍ବ ଓ ଗୌରବର ପ୍ରତୀକ। ଏହି ଦେଶର ମାଟିରେ ଜନ୍ମ ହେବା ପ୍ରତ୍ୟେକ ନାଗରିକଙ୍କ ଭାଗ୍ୟର ବିଷୟ। ଏହି ଦେଶ, ଏହି ମାଟି କେବଳ ଗୋଟିଏ ଶବ୍ଦ ନୁହେଁ, ବରଂ ଏହା ଆମ ହୃଦୟର ଭାବନା, ଆମ ସଂସ୍କୃତି, ଆମ ପରମ୍ପରା, ଆମ ଆତ୍ମା ଓ ପରିଚୟର ପ୍ରତିଫଳନ। ଯେଉଁ ମାଟି ଆମକୁ ଜନ୍ମ ଦେଇଛି, ଲାଳନ ପାଳନ କରିଛି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମକୁ ସହଯୋଗ କରିଛି, ହଁ ସେଥି ସେହି ମାଟି ପ୍ରତି ଭଲ ପାଇବା ଓ ସମ୍ମାନ ରଖିବା ଆମର ପବିତ୍ର କର୍ତ୍ତବ୍ୟ ନା?

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, ଆମ ଭାରତବର୍ଷ ବିବିଧତାରେ ଏକତା।

ଏକ ଉଜ୍ଜଳ ଉଦାହରଣ। ଏଠାରେ ଭିନ୍ନ ଭିନ୍ନ ଭାଷା, ଧର୍ମ, ଜାତି ଓ ସଂସ୍କୃତିର ଲୋକମାନେ ଭାଇଚାରାର ସମ୍ପ୍ରତିର ସହିତ ବାସ କରନ୍ତି। ହିମାଳୟର ଉଚ୍ଚ ଶୃଙ୍ଗଠାରୁ ଆରମ୍ଭ କରି ଭାରତ ମହାସାଗରର ବିଶାଳ ତଟ ପର୍ଯ୍ୟନ୍ତ ବିସ୍ତୃତ ଏହି ଦେଶ ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧରେ ସମୃଦ୍ଧ। ହଁ ସାଥୀ, ଆମ ଦେଶର ସଂସ୍କୃତି ଓ ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ। ଆମ ଦେଶର ମାଟି କୃଷି ପ୍ରଧାନ, ଯେଉଁଠିକି ଚାଷୀମାନେ ଦିନରାତି ପରିଶ୍ରମ କରି ଅନ୍ନ ଉତ୍ପାଦନ କରନ୍ତି ଓ ସମଗ୍ର ଦେଶର ଲୋକଙ୍କ ଭୋକ ମେଣ୍ଟାନ୍ତି।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ ହଁ ସାଥୀ ଏଇ ଦେଶ ଏଇ ମାଟି ଯାହାକୁ କି କେବଳ କଥାରେ ନୁହେଁ ଭଲ ପାଇବା ସୀମିତ ରହିବା ଉଚିତ ନୁହେଁ ଆମ ଦେଶର ନିୟମକାନୁନ ମାନିବା ପରିବେଶର ସୁରକ୍ଷା କରିବା ସାମାଜିକ ସମ୍ପ୍ରତି ବଜାୟ ରଖିବା ଏବଂ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବରେ ପାଳନ କରିବା ପ୍ରକୃତ ଦେଶପ୍ରେମର ପରିଚୟ ଦେଇପାରିବା।

ହଁ ସାଥୀ, ଆମର ଜନ୍ମଭୂମି ଓ ଏହାର ମାଟି ଆମ ପାଇଁ ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ। ଏହି ଦେଶକୁ ଆମେ ପରିଚୟ ଦେଇଛେ, ସଂସ୍କୃତି ଦେଇଛେ ଏବଂ ଜୀବନର ପଥ ଦେଖାଇଛେ। ତେଣୁ ଆମେ ସମସ୍ତେ ଏହି ଦେଶ, ଏହି ମାଟିକୁ ଭଲ ପାଇବା, ଏହାର ଗୌରବ ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଦେଶର ଉନ୍ନତି ପାଇଁ ସଦାସର୍ବଦା ପ୍ରୟାସ କରିବା ଉଚିତ। କାରଣ ଆମ ପାଇଁ ଏହି ଦେଶ ହେଉଛି ଆମର ଗର୍ବ, ଏହି ମାଟି ହେଉଛି ଆମର ପରିଚୟ, ଯାହାର ସେବାରେ ସେବା କରିବା ହେଉଛି ଆମର ସର୍ବୋଚ୍ଚ କର୍ତ୍ତବ୍ୟ।

ସେଇଥିପାଇଁ ତ କୁହନ୍ତି ନା, ଜନନୀ ଜନ୍ମ ଜନ୍ମଭୂମି ସ୍ୱର୍ଗଦପୀ କରିଅସି, ମାନେ ମାତୃଭୂମି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ।

ସେଥିଟିଉନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟେ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, କଥା ହେଇ ହେଉ କେତେବେଳେ ସମୟ ଇସାରା ଦେଲାଣି ମୋତେ ଏଇଠୁ ବିଦାୟ ନେବାକୁ, କିନ୍ତୁ ଯିବା ପୂର୍ବରୁ ଏତିକି କହିବି, ସବୁବେଳେ ହସୁଥାନ୍ତୁ, ଖୁସିରେ ରୁହନ୍ତୁ, ଅନ୍ୟକୁ ଖୁସିରେ ରଖନ୍ତୁ, ଅନ୍ୟକୁ ହସାନ୍ତୁ। ଯିବା ପୂର୍ବରୁ ଆପଣଙ୍କୁ ଏକା ଛାଡ଼ି ଯାଉନାହିଁ, ୟାପରେ କିଛି ସମୟ ପରେ ଯୋଡ଼ି ହୋଇଯିବେ ଆଉ ଜଣେ ଆର୍ଜେ, ଆପଣମାନଙ୍କ ସହିତ କିଛି ମିଠା ମିଠା କଥା ହେବେ, ମିଠା ମିଠା ଗୀତ ମଧ୍ୟ ଶୁଣେଇବେ, ସେତେବେଳେ ଯାଇ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡ଼ିଓରେ ସମୟ 4:15 ଆଉ ସୁଦୀପା ହାଜର ଆପଣଙ୍କ ପାଖରେ ଡେଫିନେଟଲି ଏଇ ସୁନ୍ଦର ଆଫ୍ଟରନୁନ୍ରେ ସୁରିଲା ଆଫ୍ଟରନୁନ୍ରେ ଆପଣଙ୍କ ପାଖରେ ସୁରିଲା ଗୀତ ପହଞ୍ଚାଇବା ପାଇଁ ଏଞ୍ଜୟ କରନ୍ତୁ କିଛି ଲଭଲି ଟ୍ରାକ୍ସ ଏବଂ ଗ୍ରହଣ କରନ୍ତୁ ସୁଦୀପା ତରଫରୁ ଗୋଟେ ପ୍ୟାର ଭରା ନମସ୍କାର।

ଗଲେ ଟିକେ ଶାନ୍ତିରେ ବସି ପଡ଼ିଲେ କେତେ ଆରାମ ନ ଲାଗେ, କେତେ ରିଲାକ୍ସ ନ ଲାଗେ। କିନ୍ତୁ ମୁଁ ଯଦି କହିବି ଯେ ଏମିତି ବହୁତ ନିଆରା ଘର ବି ଅଛି ଯୋଉ ଘର ଗୁଡାକ ଘର ଭଳିଆ ହିଁ ନୁହଁ, ବହୁତ ଅଛି ସେମିତି ଘର, ମାନେ ରୋମାଞ୍ଚକ ଦୁନିଆରେ ଯୋଉଠି ବହୁତ ଲୋକ ଚାରିକାନ୍ଥ ବିଶିଷ୍ଟ ସିଧାସଳଖ ଛାତ ପାରମ୍ପରିକ ଘର ପସନ୍ଦ କରନ୍ତି, ସେଇ ଘରେ ରହିବାକୁ ପସନ୍ଦ କରନ୍ତି। ଠିକ ସେମିତି ଦୁନିଆରେ ବହୁତ ପ୍ରକାର ଲୋକ ଅଛନ୍ତି, ତାଙ୍କ ମାଇଣ୍ଡଟା ଟିକେ ଅଲଗା ପ୍ରକାର ଚାଲେ, ଟିକେ ଆଡଭେଞ୍ଚର। ସେମାନେ ଘରଟାକୁ ହିଁ ବଦଳେଇ ଦେବେ, ମାନେ ମ୍ୟାଥ ସାଇନ୍ସ ସବୁ ଚେଞ୍ଜ କରିକି ଅଲଗା ପ୍ରକାର ଘର ତିଆରି କରିବେ ଏବଂ କରିଛନ୍ତି ମଧ୍ୟ। ବହୁତ ଏମିତି ଘର ଅଛି ଯାହା ସ୍ଥାପତ୍ୟ କଳାର ସବୁ ନିୟମକୁ ଚ୍ୟାଲେଞ୍ଜ କରିଛି। କହିବି ସେସବୁ ଘର ବିଷୟରେ କୋଉଠି କ'ଣ ଅଛି, କିନ୍ତୁ ଏବେ ଏନ୍ଜୟ କରନ୍ତୁ ଏ ଲଭଲି ଟ୍ରାକ୍।

ବି ବାହାର ଭଳିଆ ସମାନ ଭାବେ ଚମତ୍କାର। ଆଉ ଆର ସବୁଠାରୁ ଆକର୍ଷଣୀୟ ଜିନିଷ ହେଉଛି ଆର ସବୁଠାରୁ ବଡ଼ କାନ୍ଥ, ଯେଉଁ କାନ୍ଥରେ ଶହ ଶହ ରଙ୍ଗୀନ କାଚ ଲଗାଯାଇଛି। ଆଉ ସୂର୍ଯ୍ୟକିରଣ ଯେତେବେଳେ ଏଇ କାଚ ଦେଇ ଘର ଭିତରକୁ ପ୍ରବେଶ କରେ, ଭାବିପାରୁଛନ୍ତି ନା ଆପଣ କେତେ ସୁନ୍ଦର ଲାଗୁଥିବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଦୀପା ଅଛି ଆପଣଙ୍କ ପାଖରେ ସୁରିଲା ଆଫ୍ଟରନୁନ୍ରେ। ତେବେ ନେଦରଲ୍ୟାଣ୍ଡର ରୋଟର ଡ୍ୟାମ୍ରେ ଅବସ୍ଥିତ କ୍ୟୁବ୍ ହାଉ ଗାଣିତିକ କଳା ଆଉ ଆଧୁନିକ ସ୍ଥାପତ୍ୟର ଗୋଟିଏ ବିସ୍ମୟକର ଉଦାହରଣ। ୟେସ୍, ମୁଁ ଯେମିତି କହୁଥିଲି ଆଗରୁ ଯେ ମାନେ ଏଇ ଯେଉଁ ଶୈଳୀରେ ଘର ସବୁ ତିଆରି ହେଇଛି, ଗଣିତ ବିଜ୍ଞାନ ସବୁକିଛି ଆପଣଙ୍କୁ ଲାଗିବ ଯେ ସବୁକିଛି ଏଠି ଭୁଲ ପ୍ରମାଣିତ ହୋଇଯାଇଛି, ମାନେ ସେ ଘରକୁ ଏମିତି ଡିଜାଇନ୍ କରାଯାଇଛି। ଡେଫିନେଟ୍ଲି ସେହିସବୁ ଆଧାରରେ ହିଁ ଏହିସବୁ ଘର ତିଆରି ପସିବଲ୍ ବି ହୋଇଛି ମଧ୍ୟ। ତେବେ ଏହି ଅଦ୍ଭୁତ ଘରଗୁଡ଼ିକ ଡିଜାଇନ୍ କରାଯାଇଥିଲା 1984 ମସିହାରେ, ଯେଉଁଠି ପ୍ରତ୍ୟେକଟି ଘର ଗୋଟିଏ ଗୋଟିଏ କ୍ୟୁବ୍ ବା ଘନ ଆକୃତିର ଘର। ଆଉ ବିଚିତ୍ର ଭାବେ ଏମିତି ଲାଗିବ ସେଟା 45 ଡିଗ୍ରୀ କୋଣରେ ଢଳିକି ରହିଛି, ଗୋଟେ ଖମ୍ଭ ଉପରେ ରହିଛି। ତେବେ ପିଏଡ୍ ବ୍ଲମ୍ଙ୍କ ପରିକଳ୍ପନା ଅନୁଯାୟୀ ପ୍ରତ୍ୟେକ ଘର ଗୋଟିଏ ଗୋଟିଏ କୃତ୍ରିମ ଗଛର ପ୍ରତିନିଧିତ୍ୱ କରେ ଏବଂ ଆଉ ସମଗ୍ର କଲୋନୀ ମିଶିକି ଗୋଟିଏ ସହରୀ ଜଙ୍ଗଲର ବି ଭ୍ରମ ସୃଷ୍ଟି କରନ୍ତି। ଏବଂ ବର୍ତ୍ତମାନ ମଧ୍ୟ ଏହି କ୍ୟୁବ୍ ହାଉସ୍ରୁ ଅଧିକାଂଶରେ ଲୋକମାନେ ବସବାସ ମଧ୍ୟ କରୁଛନ୍ତି। ତା ସହିତ ପର୍ଯ୍ୟଟକମାନେ ମଧ୍ୟ ଏଠିକି ଯାଇକି ସୁନ୍ଦର ଘରର ମଜା ମଧ୍ୟ ନେଉଛନ୍ତି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁରିଲ ଆଫ୍ଟରନୁନ୍ରେ ସୁଦୀପ ଅଛି ଆପଣଙ୍କ ପାଖରେ। ପୋଲାଣ୍ଡରେ ଅବସ୍ଥିତ ଓଲୋଟା ଘର ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ। ପୋଲାଣ୍ଡର ଜଣେ ବ୍ୟବସାୟୀ ଏବଂ ପରୋପକାରୀ ଡାନିଏଲ 2007 ଏହି ଅଦ୍ଭୁତ ଘରକୁ ନିର୍ମାଣ କରିଥିଲେ। ଏହି ଘରଟି ସମ୍ପୂର୍ଣ୍ଣ ରୂପେ ଓଲଟା ଭାବରେ ଛିଡ଼ା ହୋଇଛି, ଅର୍ଥାତ୍ ଏହାର ଛାତଟି ମାଟିକୁ ଛୁଇଁ ରହିଛି ଏବଂ ମୂଳଦୁଆଟି ବା ଚଟାଣଟି ଆକାଶ ଆଡ଼କୁ ମୁହଁ କରିକି ରହିଛି। କେବଳ ବାହାରୁ ନୁହେଁ ବରଂ ଘରର ଭିତର ଭାଗ ମଧ୍ୟ ସମ୍ପୂର୍ଣ୍ଣ ଓଲଟା। ଏଠାରେ ସବୁ ଜିନିଷପତ୍ର, ଟେବୁଲ, ଚେୟାର, ଟିଭି ସବୁକିଛି ଛାତରୁ ଓହଳି ରହିଥିବା ଭଳି ଦେଖାଯାଏ। ଘରଟି ନିର୍ମାଣ କରିବା ପଛରେ ଗୋଟିଏ ଗଭୀର ବାର୍ତ୍ତା ଥିଲା। ପୋଲାଣ୍ଡର ସାମ୍ୟବାଦୀ ଶାସନ କାଳରେ ଦେଶର ପରିସ୍ଥିତି ଆଉ ମୂଲ୍ୟବୋଧ କିପରି ଓଲଟପାଲଟ ହୋଇଯାଇଥିଲା ତାହାକୁ ନିଜ କଳା ମାଧ୍ୟମରେ ଦର୍ଶାଇବା ପାଇଁ ପ୍ରସ୍ତୁତ କରାଯାଇଥିଲା ଏହି ଓଲଟା ଘର।

ଅପରାହ୍ନ ପାଞ୍ଚଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ବାର ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି, କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ବାର ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। କୃଷି ଭିଭିଭୂମିର ବିକାଶ ଓ ଚାଷୀଙ୍କ ସାମାଜିକ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ସରକାର। ସିଏମ୍ କିଷାନ ଯୋଜନା, ଧାନ କ୍ରୟରେ ବୋନସ, ଶୂନ୍ୟ ସୁଧହାରରେ ଋଣ ଏବଂ ଜଳସେଚନ ଭଳି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ସରକାର। ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: ಟ್ಯೂನ್ ಕರಿ ಶನಿ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಟಕ್ ದಿಲ್ ಸೇ ದಿಲ್ ದಾಗ್ ನಂಬರ್ 0671230315 କଲ୍ କରି ଶେୟାର କରିପାରିବେ ଆପଣଙ୍କର କୋଉ ଭଲ ଗୁଣ ପାଇଁ ଆପଣଙ୍କୁ ବହୁତ ପ୍ରଶଂସା ମିଳେ। ହ୍ୟାଲୋ,
1: ଜୟ ଜଗନ୍ନାଥ। ନମସ୍କାର।
0: ଜୟ ଜଗନ୍ନାଥ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର, ଜଗତସିଂହପୁର।
0: ଆଜ୍ଞା, କୋଉ ଭଲ ଗୁଣ ପାଇଁ ବହୁତ ପ୍ରଶଂସା ମିଳେ କୁହନ୍ତୁ।
1: ଟପିକ ଜାଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ ଭଉଣୀ କହିବି, ଆକ୍ଚୁଆଲି କଥା ହଉଛି ବର୍ତ୍ତମାନ ଆଧୁନିକ ଅତ୍ୟାଧୁନିକ କଳି ଯୁଗରେ ସତ୍ୟ କଥା କହିଲେ ଦୋଷୀ ହୁଅନ୍ତି, ତେଣୁ ମୁଁ ସବୁବେଳେ ସତ୍ ଇମାନଦାରରେ ରୁହେ, ଟିକେ ଭଗବାନଙ୍କ ଉପରେ ଆଶା ବିଶ୍ୱାସ ରୁହେ, ଆଉ ଅନ୍ୟାୟ ଉପରେ ମୁଁ ଟିକେ ସ୍ୱର ଉତ୍ତୋଳନ କରେ। ଆଉ ବର୍ତ୍ତମାନ ଯୁଗରେ ଯଦି ଆପଣ ଗାନ୍ଧୀବାଦୀ ନୀତି ଧରିବେ, ଯେମିତି ଗାନ୍ଧୀ କହୁଥିଲେ ଗୋଟେ ଗାଲେ ଚାକୁଡ଼ା ମାରିଲେ ଆଉ ଗୋଟେ ଗାଲ ଦେଖେଇ ଦିଅନ୍ତୁ, ସେମିତି ହେଲେ ଆଜ୍ଞା ସେ ଆର ଗାଲରେ ମାରି ପିଠିରେ ବି ଗଣ୍ଡା କାତେ ଥୋଇକିରି ପଳେଇବ। ତେଣୁ ମୋ ମତରେ ଦେଶାକୁ ଦେଶା, କଣ୍ଟାକୁ କଣ୍ଟାରେ କାଢିବେ। ଆପଣ ଯୋଉଭଳିଆ ବିହେଭିୟର ମୋତେ ଦେଖେଇବେ, ମୁଁ ଆପଣଙ୍କୁ ସେଭଳିଆ ବିହେଭିୟର ଦେଖେଇବି, ତାହେଲେ କଳି ଯୁଗରେ ତିଷ୍ଠିବେ, ନହେଲେ କଳି ଯୁଗରେ ତିଷ୍ଠିବା ବହୁତ କଷ୍ଟକର ବୋଲି ମୁଁ ଭାବୁଛି।
0: ଓକେ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ। ନମ୍ବର 0671230315 ଆପଣ ବି କଲ୍ କରିପାରିବେ, ସେୟାର କରିପାରିବେ ଆପଣଙ୍କର କୋଉ ଗୁଣ ପାଇଁ ଆପଣଙ୍କୁ ବହୁତ ପ୍ରଶଂସା ମିଳେ। ହ୍ୟାଲୋ, ଓକେ, ଏବେ ଏନ୍ଜୟ କରନ୍ତୁ ଏଇ ଲଭଲି ଟ୍ରାକ୍ ଏବଂ କଲ୍ କରନ୍ତୁ 0671230315 ରେ, କୁହନ୍ତୁ ଆପଣଙ୍କର କୋଉ ଗୁଣ ପାଇଁ ପାଆନ୍ତି ଆପଣ ପ୍ରଶଂସା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 କଲ୍ କରି ସେୟାର କରିପାରିବେ ଆପଣଙ୍କର କେଉଁ ଗୁଣ ପାଇଁ ଆପଣ ପ୍ରଶଂସା ପାଆନ୍ତି। ହ୍ୟାଲୋ,
1: ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ଆଜ୍ଞା ରାଜେନ୍ଦ୍ର ନନା କହୁଛନ୍ତି। ଆପଣ ଯୋଉ କ୍ୱେଶ୍ଚିନ୍ ପଚାରିଛନ୍ତି ମୁଁ ଶୁଣିଛି।
0: ଆଜ୍ଞା କୁହନ୍ତୁ,
1: କଣ ଆପଣ କରନ୍ତି ପ୍ରଶଂସା ପାଆନ୍ତି?
0: କୋଉ ଗୁଣ ପାଇଁ? ଆଉ କୋଉ ଗୁଣ ପାଇଁ?
1: ସେ ଗୁଣଟା ଆଉ ମୁଁ କହିବି କଣ, ମୁଁ କହିଦେଉଛି। ଜାତସ୍ୟ ଧ୍ରୁବ ମୃତ୍ୟୁ ଧ୍ରୁବମ ଜନ୍ମ ମୃତ୍ୟୁ ତସ୍ମାତ୍ ତାହା ପରିହାର ଦେଇଥିଲେ ନ ସୃଷ୍ଟି ତୁମ ରହସି। ଶ୍ରୀମଦ୍ ଭଗବତ ଗୀତାରୁ କହିଲି, ଜନ୍ମ ସତ୍ୟ ମୃତ୍ୟୁ ବି ସତ୍ୟ, ତାହେଲେ ଅସତ୍ୟ ତା ଦେହରେ କଣ ଅଛି? କଣ ଅଛି ନା କର୍ମ। କର୍ମ କାଇଁ ଅସତ୍ୟ ହବ? ଆମେ ତାକୁ କରୁଛେ ଠକାଇ ମନ ବୃତ୍ତି ରଖୁ। ତେଣୁ ମଣିଷ ବଞ୍ଚିଥିଲା ବେଳେ ଚିରା ଲୁଗା ପିନ୍ଧିବ, ତାକୁ ସମସ୍ତେ ଦେଖୁଥିବେ, କିନ୍ତୁ କେହି ଦଉନଥିବେ। ଖଣ୍ଡେ ପକେଟରେ ପଇସା ହବ, କିନ୍ତୁ କେହି ଦଉନଥିବେ। କିନ୍ତୁ ସିଏ ଯେତେବେଳେ ମୃତ୍ୟୁ ହେଇଯିବ, ତାହେଲେ ଲାଇନ ଲଗେଇ ଠିଆ ହେଇଥିବେ, ଧୂପ କାଠି ଆଉ ଲୁଗା ଧଳା ଲୁଗା ଧରିକିରି ଆମେ ଦବୁ। ତେବେ ସେଇ ସେତେବେଳେ କାହିଁ ମନ ହେଲାନି ପକେଟରେ ପଇସା ଥିଲା, ଏତେବେଳେ କଣ ଲାଇନ ଲଗଉଛ? ଘଟଣା କିଏ? ତିନି ନମ୍ବର ଲୋକ କିଏ? ଆଦମୀ ପ୍ରଥମ ଆଦମୀ ଦେଖିଲା ବାଲା ପକେଟରେ ପଇସା ଅଛି, ଦ୍ୱିତୀୟ ଆଦମୀ କିଏ ମନା କରୁଛି? ଈର୍ଷା ମନେ ପକେଇ ଦଉଛି, ମତେ ସିଏ ସେଦିନ ଏମିତି କହିଥିଲା ମୁଁ ଦେବି ନା। ମଲା ପରେ କାହିଁକି ଏତେ ଭାବ ବିନିମୟ ହଉଛ? ଚାଲିଗଲାଣି, ସମସ୍ତେ ହଉଛନ୍ତି, ମୁଁ ଦେଖେଇ ହଉଛି ଆଉ। ହଁ, ଇଏ ଆଇଥିଲା ଆଉ ଦେଖେଇ ହଉଛି ଦବାକୁ ଆଉ। ଏଇ ଜିନିଷ ହଉଛି ଅସତ୍ୟ। ତେଣୁ ଜନ୍ମ ସତ୍ୟ ମୃତ୍ୟୁ ସତ୍ୟ, ମଝିଟା କେବେ ଅସତ୍ୟ କରିବା ଠିକ ନୁହଁ। କର୍ମ କର୍ମ ସତ୍ୟ ରହିଲେ ତମେ ଠିକ ଯାହା ଛଣାରେ ଛଣା ଛାନି ହେଇଯିବ, ଗର୍ଦା କିଛି ରହିବନି। ଆଉ ଯଦି କର୍ମଟା ଅସତ୍ୟ ରହିଗଲା, ତାହେଲେ ତା ଛଣାରେ ଛାଡ଼ିଲା ବେଳକୁ ଗର୍ଦା ବହୁତ ରହିବ। ହ୍ୟାଲୋ
0: ଆଜ୍ଞା, କିନ୍ତୁ ଆପଣ କହିଲେନି ଯେ ଆପଣ, ମାନେ ମୁଁ ପଚାରିଛି ଯେ ଆପଣଙ୍କର କୋଉ ଗୁଣ ପାଇଁ ପ୍ରଶଂସା ପାଆନ୍ତି?
1: ଦୁଇଟା ଗୁଣ କହିଲି, ସବୁବେଳେ ଗୀତା ଭାଗବତ ପଢିବି, ପୂଜା କରିବି, ଏମିତିଆ ପ୍ରବର୍ତ୍ତନ କରିବି।
0: ଆଧ୍ୟାତ୍ମିକମୟ ମାନେ ଲାଇଫ ପାଇଁ ଆପଣ ପ୍ରଶଂସା ପାଆନ୍ତି?
1: ମୁଁ ନନା ଲୋକ, ମୋର ସବୁବେଳେ ତିନିଟା ମନ୍ଦିର ଧରିଛି, ମୋର ଖାଲି ପୂଜା କରିବି, ସବୁ କରିବି ଆଉ କହିବି ଆଉ ଠାକୁରଙ୍କ କଥା ଆଉ।
0: ଆପଣ ବି କଲ୍ କରିପାରିବେ, କହିପାରିବେ ଆପଣଙ୍କର କୋଉ ଭଲ ଗୁଣ ପାଇଁ ପାଆନ୍ତି ଆପଣ ପ୍ରଶଂସା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 ରେ କଲ୍ କରିପାରିବେ ଆପଣଙ୍କର କେଉଁ ଗୁଣ ପାଇଁ ପ୍ରଶଂସା ପାଆନ୍ତି ସେୟାର କରିପାରିବେ ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ମୁଁ ସାଇ କହୁଛି ବେଲପଡ଼ାରୁ
0: ଓକେ ତ କଣ ଭଲ ଗୁଣ ପାଇଁ ପ୍ରଶଂସା ମିଳେ ସାଇ
1: ଦିଦି ଆପଣ ଯାହା ଆଜି ପଚାରିଲେ ମୁଁ ପୁରା ସେତିକି ଭାବି ଭାବିକିରି ମୋର ଏତେ ଖରାପ ଗୁଣ ଭିତରେ ଭଲ ଗୁଣ ଥିବ କି ନାହିଁ ଏଇଟା ଭାବୁଥିଲି ତାପରେ ମୋର ମନେ ପଡିଲା ଯେତେବେଳେ ମୁଁ ମାନେ ବାହାରକୁ ଯାଉଥାଏ ତ ସେଇ ଟାଇମରେ ଯିଏ ଯଦି କିଛି ପ୍ରୋବ୍ଲେମରେ ପଡିଥାନ୍ତି ତ ମୁଁ ଯେତିକି ତାଙ୍କୁ ପାରିବି ସେତିକି ହେଲ୍ପ କରେ ଆଉ ସେ ପଇସା ହଉ କି ନ ହଉ କିନ୍ତୁ ମୁଁ ତାଙ୍କୁ କେମିତି ସେ ପ୍ରୋବ୍ଲେମରୁ ବାହାରିବେ ସେଇଟା ଇଏ କରେ ତାପରେ ମୁଁ ଆମ ଘରେ ମୋ ବାପା ଆଉ ମୋ ମାମା ଆଉ ମୋ ଜେଜେ ସମସ୍ତଙ୍କ କଥା ମୁଁ ମାନେ ଏଇଟା ମୋର ଭଲ ଗୁଣ ଆଉ ଛଡା ଭଲ ଗୁଣ ଅଛି କି ନାହିଁ ମୁଁ ଜାଣିନି
0: ହଁ ମୁଁ ଗୋଟିଏ ଗୋଟେ କଣ ଶୁଣିବି କହିଥିଲି ନା ଆଉ କଣ ମୁଁ କହିଥିଲି ମାନେ ଭଲ ଗୁଣର ଲିଷ୍ଟ ମତେ ଦରକାର ବୋଲି ବହୁତ ବଢିଆ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ
1: ଧନ୍ୟବାଦ ଦିଦି ରହିଲି ନମସ୍କାର
0: ନମସ୍କାର ନମ୍ବର 0671230315 ରେ ଆପଣ ବି କଲ୍ କରିପାରିବେ ଆପଣଙ୍କର କେଉଁ ଗୁଣ ପାଇଁ ବାନ୍ତି ପ୍ରଶଂସା ସେୟାର କରିପାରିବେ

0: ସେମାନଙ୍କୁ ମୁଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥାଏ ଆଉ ଲୋକମାନଙ୍କୁ ମୁଁ ସମସ୍ତଙ୍କୁ ପ୍ରଶଂସା କରିଥାଏ, କାହାର ନିନ୍ଦା କରେ ନାହିଁ, କାହା ବିରୁଦ୍ଧରେ କହେ ନାହିଁ, ଆଉ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେଇଥାଏ, ଆଉ ବିଶେଷ କରି ଲୋକମାନଙ୍କୁ ବିଭିନ୍ନ ପ୍ରକାର ହସ କଥା କହିଥାଏ, ତାଙ୍କ ମୁହଁରେ ଟିକେ ହସ ଆଣିଥାଏ, ଆଉ ମୁଁ ଟିକେ ମେଳାପି ଲୋକ, ଲୋକଙ୍କ ସହିତ ସମସ୍ତଙ୍କ ସହିତ ମିଶିଥାଏ, ଏହିସବୁ ଗୁଣ ପାଇଁ ମୁଁ ଲୋକମାନଙ୍କର ପ୍ରିୟ ଭାଜନ ହେଇପାରିଛି।
1: ବହୁତ ବଢିଆ, ଥ୍ୟାଙ୍କ ୟୁ ଆପଣ ନିଜ ମତାମତ ସେୟାର କଲେ,
0: ଧନ୍ୟବାଦ ମ୍ୟାଡମ, ନମସ୍କାର।
1: ନମସ୍କାର। ନମ୍ବର 0671230353 ରେ ଆପଣ ମଧ୍ୟ କଲ୍ କରି ସେୟାର କରିପାରିବେ ଆପଣଙ୍କର କେଉଁ ଗୁଣ ପାଇଁ ଆପଣ ପ୍ରଶଂସା ପାଆନ୍ତି। ହ୍ୟାଲୋ, ଓକେ, ନମ୍ବର 0671230353 ରେ କଲ୍ କରନ୍ତୁ, ସେୟାର କରନ୍ତୁ ଆପଣଙ୍କର କେଉଁ ଗୁଣ ପାଇଁ ପାଆନ୍ତି ଆପଣ ପ୍ରଶଂସା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେ ମୁକଟ ଦିଲ୍ ସେଇ ଦିଲ୍ ତକ୍ ନମ୍ବର 0671230315 ହ୍ୟାଲୋ
1: ଆଜ୍ଞା କହିବି
0: ଆଜ୍ଞା ଆପଣଙ୍କ ନାଁ କୁହନ୍ତୁ କୋଉଠୁ କହୁଛନ୍ତି କୁହନ୍ତୁ କୁହନ୍ତୁ
1: ଅଶୋକ ପଣ୍ଡା ମଧୁପାଟଣା କଟକ
0: ଆଜ୍ଞା କେଉଁ ଗୁଣ ପାଇଁ ପ୍ରଶଂସା ପାଆନ୍ତି କୁହନ୍ତୁ
1: ନିଜର ଶକ୍ତି ସାମର୍ଥ୍ୟ ଅନୁଯାୟୀ ଦିନ ଦୁଃଖୀ ମାନଙ୍କୁ ସାହାଯ୍ୟ କରେ ପରର ଉପକାର କରେ ପକ୍ଷୀକି ଖାଦ୍ୟ ଦିଏ ପାଣି ଦିଏ ନିଜର ଜନ୍ମଦିନରେ ଚାରା ଗଛ ଦାନ କରେ
0: ଗଛ ମାନେ ବୃକ୍ଷରୋପଣ ପାଇଁ
1: ଆଜ୍ଞା
0: ଓକେ ଓକେ ବହୁତ ବଢିଆ ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ
1: ଧନ୍ୟବାଦ
0: ଥ୍ୟାଙ୍କ ୟୁ

0: ହ୍ୟାଲୋ।
1: ହଁ ଦିଦି ନମସ୍କାର, ଜୟ ଜଗନ୍ନାଥ। ମୁଁ ସନ୍ତୋଷ ବେହେରା, ପଞ୍ଚଲ ଆଠଗଡ଼।
0: ଆଜ୍ଞା, କେଉଁ ଗୁଣ ପାଇଁ ପ୍ରଶଂସା ପାଆନ୍ତି କୁହନ୍ତୁ।
1: ମୋର ଦିଦି ଟିକେ ମାନେ ନମ୍ରତା ଗୁଣ, କାହାକୁ ମୁଁ ରାଗିକି କହେନି କି କାହା ସହିତ ଯୁକ୍ତିତର୍କ କୋଉଠି କରେନି କି ଗଣ୍ଡଗୋଳ ଜାଗାକୁ ଯାଏନି। ସେଇଗୁଡା ମୋର ଟିକେ ଭଲ ଗୁଣ ବୋଲି ଅନ୍ୟମାନେ କହନ୍ତି।
0: ସମସ୍ତଙ୍କ ସାଙ୍ଗରେ ନମ୍ର ଭାବେ କଥା ହୁଅନ୍ତି ଆଉ।
1: ଆଜ୍ଞା,
0: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ରହିଲି, ନମସ୍ତେ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। କୃଷି ଭିତ୍ତିଭୂମିର ବିକାଶ ଓ ଚାଷୀଙ୍କ ସାମାଜିକ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସିଏମ୍ କିଷାନ ଯୋଜନା, ଧାନ କ୍ରୟରେ ବୋନସ, ଶୂନ୍ୟ ସୁଧହାରରେ ଋଣ ଏବଂ ଜଳସେଚନ ଭଳି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ସରକାର। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ୍ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି

0: କରିଛି। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ ଓ ମାଓ ସାମଗ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ମୁଖ୍ୟ ସହାୟକ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏନ୍ଟିଏ ମୁଖ୍ୟାଳୟ ଯାଇ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁନଃ ନିଟ୍ ପରୀକ୍ଷାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତକ୍ ଶୁଣିବା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ଗୀତରେ ମିତରେ ଶୁଣିପାରିବେ ରାତି 8:02। ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଗୀତର କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଶୁଣିପାରିବେ ରାତି 9:30। ରାତି 10:02 ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍।

ବର୍ତ୍ତମାନ ଶୁଣିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10। ଏଥିରେ ବିଷୟ ରହିଛି ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚନା କରିବେ ଡାକ୍ତର ନୀଳମାଧବ ରଥ। ସକାଳ 7:25 ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମୋ ପସନ୍ଦ ଶୁଣିପାରିବେ ସକାଳ 8:30। ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10 ଏବଂ ରାତି 10। ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ କରିପାରିବେ। ଦିନ 11 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ଦିନ 11:30 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କିଛି କଥା କିଛି ଗୀତ ଶୁଣିବେ ଦିନ 12। ଏଥିରେ ଆପଣ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ। ଦିନ 1:10 ଶୁଣିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜ ମତାମତ ଏସ୍ଏମ୍ଏସ୍ କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଦିନ 3 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ଅପରାହ୍ନ 3:30 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ ଚଳଚ୍ଚିତ୍ର ଗୀତ। ସନ୍ଧ୍ୟା 7:30 ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026 ଡେଲି ଅପଡେଟ୍ସ। ସନ୍ଧ୍ୟା 7:32 ଶୁଣିବେ କାର୍ଯ୍ୟକ୍ରମ ସନ୍ଧ୍ୟାସର। ଗୀତରେ ମିତରେ ଶୁଣିପାରିବେ ରାତି 8:02। ରାତି 9:15 ଶୁଣିବେ କାର୍ଯ୍ୟକ୍ରମ ଅଭୁଲା ସ୍ମୃତି। ଏଡି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକ୍।

0: ଶ୍ରୀରାମଚରିତ ମାନସର 43ତମ ଭାଗ।
1: ଏପିସୋଡ୍ ନମ୍ବର 43 43।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି।

0: ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିଭିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: आप ई कोर्ट प्लेटफॉर्म पे एक ऐप बनाई और वहां जैसे ही अपलोड करोगे मजिस्ट्रेट साहब का आदेश तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝି କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7ରୁ 9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝି କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ଅଧିକ ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଦ୍ରୁତଗତିରେ ବଢ଼ି ଚାଲିଛି।
0: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ମସିହା ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସାମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସାମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝି ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝି ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପିଏମ୍ଏସ୍ଏମ୍ଏ ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟ

କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା ପିଏମ୍ଏସ୍ଏମ୍ଏ ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପିଏମ୍ଜି ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିଭିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଏସ୍ଆଇଆର୍ ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ, ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା ସାତଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଦଶ ବର୍ଷ।

ବର୍ଷପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟ୍ରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତ ଏ ଦଳ। ଭାରତ ଏ ଦଳ ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ବିନିମୟରେ 277 ରନ୍ ସଂଗ୍ରହ କରିଥିବା ବେଳେ ଶ୍ରୀଲଙ୍କା ଏ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ୱିକେଟ୍ ହରାଇ 269 ରନ୍ ସଂଗ୍ରହ କରିଛି। କୃଷି ଭିଭିଭୂମିର ବିକାଶ ଓ ଚାଷୀଙ୍କ ସାମାଜିକ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ସିଏମ୍ କିଷାନ ଯୋଜନା, ଧାନ କ୍ରୟରେ ବୋନସ, ଶୂନ୍ୟ ସୁଧରେ ଋଣ ଭଳି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଭୋଟର ସଘନ ସଂଶୋଧନ ପ୍ରକ୍ରିୟା ଜାରି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ମୁଖ୍ୟ ସହାୟକ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏନ୍ଟିଏ ମୁଖ୍ୟାଳୟ ଯାଇ ଆସନ୍ତା 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୁନଃ ନିଟ୍ ପରୀକ୍ଷାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଭିଭିଜି ରାମଜି ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଶ୍ଚନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ, ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା, ଏବଂ ଶ୍ରୀଲଙ୍କାର ଦାମ୍ବୋଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ. ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ. ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିଭିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତ

0: ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ ଏକ ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମ୍ମନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମନରେଗାରୁ ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭିଜି ରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଶ୍ଚନ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଭିଭିଜି ରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। 26ଟି ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। କୌଣସି ରାଜ୍ୟର ଆବଶ୍ଚନ ହ୍ରାସ କରାଯା ନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଶ୍ଚନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
1: ସଭି ରାଜ୍ୟ କି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଲିଖା ହେ ଉନକି ପହଲେ ବି ସହଯୋଗ ରହା ହେ ଇସ୍ ବାତ ଥୋଡ଼ା ଔର ବି ଧ୍ୟାନ ଦିଆ ଯାଏ। ଇସ୍ ବିଚ୍ ମେ ଅନେକ ରାଜ୍ୟ କି ମୁଖ୍ୟମନ୍ତ୍ରୀ ଅପନେ ରାଜ୍ୟ କି ଡିଜି ଓର ଚିଫ୍ ସେକ୍ରେଟରୀ କି ଉପସ୍ଥିତି ମେ ଡିଷ୍ଟ୍ରିକ୍ଟ କଲେକ୍ଟର କି ମିଟିଂ ଏସ୍ପି କି ମିଟିଂ ରାଉଣ୍ଡ ଶୁରୁ କିଏ ହେ ଇସ୍ ମେ ଏମିତି ହେ କି ଡିଜି ସ୍ୱୟଂ ବି ଯହାଁ ଅନଲାଇନ୍ ଜୁଡ଼ତେ ହେ ଅନେକ ରାଜ୍ୟ କି ମିଟିଂ ହୋ ଗିଆ ଆଜ ଜିସେ ବିହାର କି ମିଟିଂ ଥା ଆନେ ବାଲେ ଦିନ ମେ ଭାରତ ସରକାର କି ଗୃହ ସଚିବ ବି ଉସ ପେ ଏକ ଉଚ୍ଚସ୍ତରୀୟ ମିଟିଂ ଲେନେ ବାଲେ ହେ।
0: ମନ୍ତ୍ରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଜଡ଼ିତ ଆହ୍ୱାନର ମୁକାବିଲା ପାଇଁ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସମେତ ସମସ୍ତ ସାଇବର ସୁରକ୍ଷା ସମ୍ଭଳକୁ ନିୟୋଜିତ କରାଯାଇଛି। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାର ଅଭିଯୁକ୍ତ ମନୀଷା ୱାଘମାରେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକୁ ଉଦ୍ଘାଟନ କରିଛନ୍ତି। ଏହା ଭାରତର ସ୍ଥଳ ସୀମାରେ କାର୍ଗୋ ପ୍ରକ୍ରିୟାକରଣ ଏବଂ ଯାତ୍ରୀମାନଙ୍କ ଯାତାୟତକୁ ଡିଜିଟାଲାଇଜ୍ ତଥା ସୁବ୍ୟବସ୍ଥିତ କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୀମା ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମଞ୍ଚ ବିକଶିତ ଭାରତ 2047 ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି। ଏହା ବାଣିଜ୍ୟ ସୁବିଧା, ଯୋଗାଯୋଗ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ।
2: हमारी स्मार्ट बॉर्डर की संकल्पना में लैंड पोर्ट अथॉरिटी का बहुत बड़ा योगदान आने वाले दिनों में। ये जो लैंड पोर्ट मैनेजमेंट सिस्टम और स्मार्ट बॉर्डर की संकल्पना, ये दो मिलकर एक प्रकार से अभेद और सुरक्षित बॉर्डर का निर्माण करेंगे, इसमें मेरे मन में कम से कम कोई शंका नहीं है।
0: ଶ୍ରୀ ଶାହା ଗୁରୁତ୍ୱାରୋପ କରି କହିଥିଲେ, ସରକାର ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ବିଶ୍ୱବ୍ୟାପୀ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜି ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ 21 ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବ୍ରିକ୍ସରେ ଅଧ୍ୟକ୍ଷତା କରୁଥିବା ଭାରତ ଏହି କୃଷି ସମ୍ମିଳନୀର ଆୟୋଜନ କରୁଛି। ସମ୍ମିଳନୀର ପ୍ରଥମ ଦିନରେ ଆଜି କୃଷି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ସମ୍ପର୍କିତ

ଆହ୍ୱାନଗୁଡ଼ିକର କାରଣ ଉପରେ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱର କୃଷକମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରିବର୍ତ୍ତନଶୀଳ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିପରି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ଏବଂ ଏହାର ମୁକାବିଲା ପାଇଁ କିଭଳି ଭାବେ ଅଧିକ ସହନଶୀଳ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ନେଇ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର କୃଷି ବିଶେଷଜ୍ଞମାନେ ନିଜ ନିଜର ମତାମତ ରଖିଥିଲେ। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଗତ 10 ବର୍ଷ ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପିଏମ୍ଏସ୍ଏମ୍ଏ ମାଧ୍ୟମରେ ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତ୍ର ଅମିର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତ୍ରେ ରହୁଥିବା ଭାରତୀୟମାନଙ୍କ ନିରନ୍ତର କଲ୍ୟାଣ ଓ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ କୁଏତ୍ର ଅମିରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶରେ ଜଳ ସଂରକ୍ଷଣ ଏବଂ ଜଳର ସଠିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ସମେତ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ବୋଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପଭି ନେଇଥିଲେ। ଭାରତ 50 ରନ୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଏ ଦଳ 48.5 ଓଭରରେ ସମସ୍ତ ୱିକେଟ୍ ହରାଇ 269 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ଦାମ୍ବୋଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 7:30 ଆରମ୍ଭ କରିବା ଆପଣଙ୍କର ଆଉ ଆମର ସନ୍ଧ୍ୟାର ଆସର ସନ୍ଧ୍ୟାଆସରରେ ପହଞ୍ଚାଇ ପାରିବା ଆପଣଙ୍କ ନିୟର ଆଣ୍ଡ ଡିଭାନ୍ସଙ୍କ ପାଖକୁ ଓ ଆପଣଙ୍କର ଗୁଡ୍ ୱିଶେସ୍ ଆମ ମାଧ୍ୟମରେ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ୍ ଲେଟରରେ ଲେଖିବେ ଏଫ୍ଏମ୍ ଆର୍ସି, ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଲେଖି ପଠାଇଦେବେ 09495963210 ନମ୍ଘରରେ, କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ଘରରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେଇ ଦିଲ୍ ଦାଏ। ସନ୍ଧ୍ୟା ଆସରରେ ପଢିବା ମେସେଜ ଲେଖା ହେଇଛି ସୁଦୀପା ବାପା ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ନମସ୍କାର ଜୟ ଜଗନ୍ନାଥ ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଆଜିର ଉପସ୍ଥାପନା ବହୁତ ଭଲ ଲାଗୁଛି ଆପଣଙ୍କ କଥା ଶୈଳୀ ଭଲ ଲାଗୁଛି ଅପା ଏସ୍ଏମ୍ଏସ୍ ସଙ୍ଗ ଟିକେ ଟିକେ ବଜେଇ ଦେବେ ନିଶ୍ଚିତ ଭାବରେ ମୁଁ ତ ଚେଷ୍ଟା କରୁଛି ସମସ୍ତଙ୍କର ଯେମିତି ବାଜିବ ସେ ଲେଖୁଛନ୍ତି ଅପା ଆଜି ଆମ ଅଫିସଟା ପଲିସା ଅପାଙ୍କ ହାପି ବର୍ଥଡେ ସେଠି ବହୁତ ବହୁତ ଶୁଭକାମନା ଜଣେଇବେ ମା ନା ହୋଗି ତୋ ବଫା କନ୍ କରେଗା ମମତା କା ହକ୍ ଅଦା କନ୍ କରେଗା ୟା ଖୁଦା ସଲାମତ ରଖନା ସଦା ସବକି ମା କୋ ବରନା ହମାରି ଜିନ୍ଦଗି କି ଦୁଆ କନ୍ କରେଗା ଆଭାସିନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖୁଛନ୍ତି ଅନୁଅପା ସ୍ମୃତି ଅପା ନାରାୟଣ ଭାଇ ସୁଦୀପା ଅପା ଗୁଡ୍ ଇଭିନିଂ ଟୁନା ଭାଇ ରମେଶ ଭାଇ ଉର୍ମିଳା ଅପା ମୁନା ଭାଇ ବିଜୟ ଭାଇ ଚାନ୍ଦ ଭାଇଙ୍କୁ ଭେରି ଗୁଡ୍ ଇଭିନିଂ ଆଜି ଆମ ପ୍ଲାଣ୍ଟରେ ଇଭିନିଂରେ ବର୍ଷା ହୋଇଯାଇଛି ଟିକେ ଥଣ୍ଡା ପବନ ଟିକେ ଆଡ଼କୁ ପଠେଇଦେବେ ଆଉ ଓକେ ଆପଣମାନେ ମଧ୍ୟ ପଠେଇ ପାରିବେ ଆପଣଙ୍କ ନିୟର ଆଣ୍ଡ ନ୍ୟୁମାସ ମାନଙ୍କ ପାଖକୁ ଆପଣଙ୍କର ଗୁଡ୍ ୱିସେସ୍ ମୋବାଇଲ ଫୋନର ମେସେଜ ବକ୍ସକୁ ଯିବେ କ୍ୟାପିଟାଲ ଲେଟରରେ FMRC ଲେଖିବେ ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଆଜିର ସନ୍ଧ୍ୟାରେ ଯାହା ୱିଶ୍ ରହିଛି ଯେମିତିକି ଗୁଡ୍ ଇଭିନିଂ କିମ୍ବା ହାପି ବର୍ଥଡେ ବା ହାପି ଆନିଭର୍ସରୀ ମିସ୍ ୟୁ ମେସେଜ ଯଦି କାହାକୁ ମନେ ପକାଉଛନ୍ତି ବି କହିପାରିବେ ପଠେଇଦେବେ 09495963210ରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ।

ଜିଲ୍ଲାରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ ବାରବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଓଡ଼ିଶାର ବୁଣାକାରଙ୍କ ଜୀବନ, ସଂଘର୍ଷ ଓ ସଫଳତା

ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ମେହେର ମୁଣ୍ଡାକୁ ଟିକସମୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପିଏମ୍ଜି ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ट्यून करी शुंदी 100.4 आकाशवाणी एफएम रेनबो का टेक दिल से दिल तक श्रीगढ़ समय राति 8:02 सुधी पाछे आपणक पाखरे गीतरे मितरे प्रोग्राम रे गरम हो शीत हो वर्षा हो सबबेळे आमे समस्त जानिछु निजरो केयर नबा केते जरूरी निजरो जत्न नबा निजको भलरे रखिबा जेमति आमे आखो पाखरे भी आमे समस्तंकर केयर नै परिबा ओ भलरे रखि परिबा ଭଲ ଖାଦ୍ୟ ଖାଇବା ନିଜ ଶରୀରର ଯତ୍ନ ନେବା ନିଜ ସ୍କିନ୍ ଉପରେ କାମ କରିବା ଏସବୁ ନିହାତି ଜରୁରୀ ଡେଫିନେଟଲି ତେବେ ଯେହେତୁ ଏଇଟା ଖରାଦିନ ଗରମ ଦିନ ସେଥିପାଇଁ ଟିକେ ସ୍ପେଶାଲ କେୟାର ଦରକାର ଆମ ନିଜ ପାଇଁ ଆମ ସ୍କିନ୍ ପାଇଁ କ'ଣ କେମିତି କରିବା ସେ ବିଷୟରେ ଡିସ୍କସ୍ କରିବା କିନ୍ତୁ ଏନ୍ଜୟ କରିବା ଏବେ କିଛି ଲଭଲି ଟ୍ରାକ୍ସ

টিউন করে শুনি 100.4 আকাশবাণী এফএম রেইনবো কাটাক দিল সে দিল দেখ। ଖରାଦିନେ ସ୍କିନ୍କୁ ରିଲାକ୍ସ ରଖିବା ପାଇଁ ଆପଣ ରୋଜ୍ ୱାଟର ଗୋଲାପ ଜଳକୁ ୟୁଜ୍ କରିପାରିବେ ମୁହଁରେ। ତା ସହିତ ସପ୍ତାହରେ ଥରେ ପାଖାପାଖି ଥରେ ଆପଣ ସ୍କ୍ରବ୍ ୟୁଜ୍ କରିପାରିବେ, ଯେମିତି ସ୍କିନ୍ର ମୃତ କୋଷିକା ବା ଡେଡ୍ ସେଲ୍ସ ବାହାରିପାରିବ। ଘର ତିଆରି ସ୍କ୍ରବ୍ ମଧ୍ୟ ଅଛି, ସେଟା ତ ମାନେ ଗୋଟେ ହ୍ୟୁଜ୍ ଟପିକ୍ ହେଇଯିବ। ସାଧାରଣତଃ ଚିନି ୟୁଜ୍ କରିପାରିବେ, ଚାଉଳ ଗୁଣ୍ଡ ଦହି ମିଶେଇକି ମଧ୍ୟ ସ୍କ୍ରବ୍ ୟୁଜ୍ କରିପାରିବେ। ତା ସହିତ ଯଦି ଖରାରୁ ଫେରିବା ପରେ ସ୍କିନ୍ ପୋଡ଼ୁଥାଏ ତାହେଲେ ସାଙ୍ଗେ ସାଙ୍ଗେ ଆଲୋଭେରା ୟୁଜ୍ କରନ୍ତୁ। ଆଲୋଭେରା ଜେଲ୍ ତ ମାର୍କେଟ୍ରେ ବହୁତ ମିଳୁଛି, ସେଟା ୟୁଜ୍ କରିପାରିବେ। ତା ସହିତ ଯଦି ଆପଣଙ୍କ ପାଖରେ ଫ୍ରେଶ୍ ଆଲୋଭେରା ଅଛି ଆପଣ ସେଇଟା ୟୁଜ୍ କରନ୍ତୁ, ସେଟା ଦେଖିବେ କେତେ ଭଲ ଲାଭ ଦେବ।

টিউন করে শুনি 100.4 আকাশবাণী এফএম রেনবো কাটক দিল সে দিল তক। ଅଭୁଲା ସ୍ମୃତିରେ ଶୁଣୁଛନ୍ତି କିଛି ଅଭୁଲା ଏଭରଗ୍ରୀନ ସଙ୍ଗସ୍। ଉଦୟ ଭାନୁ ଫିଲ୍ମର ଗୀତ ଆସୁଛି ଆପଣଙ୍କ ପାଖକୁ ତାନସେନ ସିଂଙ୍କ ଭଏସ୍ରେ, ସୁରେନ୍ଦ୍ର ବିଦ୍ୟାଧରଙ୍କ ଲେଖା ଏବଂ ବାସୁଦେବ ରଥଙ୍କ ମ୍ୟୁଜିକ୍ରେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅବୁଲା ସ୍କୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବେ ତପୋଇ ଫିଲ୍ମର ଗୀତଟିକୁ ଗାଇଛନ୍ତି ଲେଖିଛନ୍ତି ଏବଂ ମ୍ୟୁଜିକ୍ରେ ସଜାଇଛନ୍ତି ଅକ୍ଷୟ କୁମାର ମହାନ୍ତି

0: है है
1: पीर करामत
0: है है
1: साय सलामत
0: है है
1: जवान जबर
0: है है
1: कमे खबर
0: है है।

0: କୁହନ୍ତୁ, କଣ ଆପଣ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
1: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ୍ ଜିରୋ କରନେ କା ଭି ହୈ।
0: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ୍ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ୍ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଭିବିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଶ୍ଚନ କଲେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବା ଲାଗି ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଓଡ଼ିଶାର ବୁଣାକାରଙ୍କ ଜୀବନ, ସଂଘର୍ଷ ଓ ସଫଳତା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ମେହେର ମୁଣ୍ଡାଙ୍କୁ ଟିକସମୁକ୍ତ କଲେ ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ 755ଟି ନୂତନ ପଦବୀ ମଞ୍ଜୁର। ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ଦୈନିକ ଭତ୍ତା 639 ଟଙ୍କାରୁ 650 ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଅଷ୍ଟଳ ଘରେ ସମୟ ରାତି 10:03 ଆରମ୍ଭ କରିବା ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ମୋବାଇଲ ଫୋନ୍ର ମେସେଜ ବକ୍ସକୁ ଯାଇ କ୍ୟାପିଟାଲ ଲେଟରରେ ଲେଖିବେ FMRC ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍ ଏବଂ ସେଟା ଯେଉଁ ଫିଲ୍ମ ବା ଯେଉଁ ଆଲବମ୍ର ତା ନାଁ ସହିତ ପଠାଇଦେବେ 09495963210 ନମ୍ବରରେ। ସୁନୀଲ କାନ୍ତ ମହାନ୍ତି, ସିଲୁ, ଆକୃତି ଦେଓକାଳି, ଶଙ୍ଖତରାସ କଟକରୁ ମେସେଜ କରିଛନ୍ତି, ଶୁଭରାତ୍ରୀ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଶୁଭରାତ୍ରୀ। ପରବର୍ତ୍ତୀ ମେସେଜ ରାଜେନ୍ଦ୍ର ନନା ନୂଆଗାଁରୁ ମେସେଜ କରିଛନ୍ତି, ଡେଡିକେଟ୍ କରିଛନ୍ତି ଶାରଦା ଦାସଙ୍କ ପାଇଁ ଗୀତ, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ କରିଛନ୍ତି ପଙ୍କୁ ବିଜୁ ସୋନୁ ମୋନୁ ଗୁନୁ ରିକୁ ଚିକୁ ରୁବି ମେସେଜ କରିଛନ୍ତି ଡେଲିରୁ ଦେନ୍ ମେସେଜ କରିଛନ୍ତି ସାଲେପୁର କଟକରୁ ରୁଦ୍ରନାରାୟଣ ଦାସ ମନୋରଞ୍ଜନ ଦାସ ପ୍ରତିମା ଦାସ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ ଷ୍ଟେ ଟ୍ୟୁନ୍ଡ

ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡି ସେକ୍ଟର 11 କଟକରୁ ଶୁଭରାତ୍ରୀ ନମସ୍କାର ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ଶୁଭରାତ୍ରୀ ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ଦାଗ। ପରବର୍ତ୍ତୀ ମେସେଜ କରିଛନ୍ତି ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କନ୍ତୋଳ ଆଠଗଡ଼ରୁ। ପରବର୍ତ୍ତୀ ମେସେଜ କରିଛନ୍ତି ରଙ୍ଗମାଟିଆ ମଞ୍ଚେଶ୍ୱର ଭୁବନେଶ୍ୱରରୁ ଲିଜା ଶ୍ରୀଧର ଶ୍ରିୟା ଓମ୍ ଜୟଶ୍ରୀ ଜଗନ୍ନାଥ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ଜୟଶ୍ରୀ ଜଗନ୍ନାଥ। ସୋମ ତ୍ରିଷ୍ଣା ଶତ୍ରୁଘ୍ନ ପୂଜା ମେସେଜ କରିଛନ୍ତି ରଙ୍ଗମାଟିଆ ଭୁବନେଶ୍ୱରରୁ। ଶ୍ରୀନିବାସ ମାନଙ୍କ ମନପସନ୍ଦର ଗୀତ।

0: है और दोषियों को कड़ी सजा दी जाएगी। इस बीच दिल्ली की एक अदालत ने आज नीट यूजी पेपर लीक मामले में आरोपी मनीषा वाघमारी की जमानत याचिका खारिज कर दी है। मामले की जांच कर रही सीबीआई ने अदालत में कहा कि पुणे स्थित शिक्षा सलाहकार वाघमारी ने पैसे के बदले विद्यार्थियों को परीक्षा के प्रश्न पत्र लीक किए। जम्मू कश्मीर शिक्षा बोर्ड ने जम्मू कश्मीर और लद्दाख केंद्रशासित प्रदेश के कश्मीर और जम्मू डिवीजन के शीतकालीन और ग्रीष्मकालीन क्षेत्रों को कवर करते हुए दसवीं और बारहवीं कक्षा की परीक्षा की तिथियां जारी कर दी हैं। विस्तृत और ताजा जानकारी के लिए बोर्ड की आधिकारिक वेबसाइट jkbose.jk.gov.in को नियमित रूप से देखते रहें। केंद्र सरकार ने कच्चे तेल की बढ़ती कीमतों के बोझ से उपभोक्ताओं को राहत देने के लिए तेल विपणन कंपनियों को लगभग 1,23,000 करोड़ रुपए की वित्तीय सहायता प्रदान की है। सरकारी सूत्रों के अनुसार यह सहायता पश्चिम एशिया संघर्ष के शुरुआती 78 दिनों के लिए दी गई है। इसमें उत्पाद शुल्क में कटौती भी शामिल है। इसके साथ ही ये समाचार बुलेटिन समाप्त हुआ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ସନ୍ତୋଷ କୁମାର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବା ଲାଗି ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସୂଚନା। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀ ସେବାକୁ ସୁଦୃଢ଼ କରିବା ପାଇଁ 755ଟି ନୂତନ ପଦବୀ ମଞ୍ଜୁର। ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମୀଣ ଉନ୍ନୟନ ପ୍ରତିଷ୍ଠାନ ଏସ୍ଆଇଆର୍ଡିଠାରେ ପାନୀୟ ଜଳ ଯୋଗାଣ ଭିଭିଭୂମିର ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

0: ଅପରାହ୍ନ 3:30 ବାଜି 30 ମିନିଟ୍ରେ ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ, ଅପରାହ୍ନ 4:00 ଶୁଣିବେ କାର୍ଯ୍ୟକ୍ରମ ସୁରିଲ ଆଫ୍ଟରନୁନ୍। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ ଚଳଚ୍ଚିତ୍ର ଗୀତ। ସନ୍ଧ୍ୟା 7:30 ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍ସ। ସନ୍ଧ୍ୟା 7:32 ଶୁଣିବେ କାର୍ଯ୍ୟକ୍ରମ ସନ୍ଧ୍ୟାସର ଗୀତର ମିତରେ ଶୁଣିପାରିବେ ରାତି 8:02। ରାତି 9:15 ଶୁଣିବେ ପୁରୁଣା ଗୀତର କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ଏଠି ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକ ଦିଲ୍ ସେଇ ଦିଲ୍ ତାକ। ଷ୍ଟୁଡିଓ ଘରେ ସମୟ ରାତି 11:10 ହେବାକୁ ଯାଉଛି। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ। ପୁଣିଥରେ ଆପଣଙ୍କ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ 5:55। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ ଏବଂ ଏଫ୍ଏମ୍ ରେନ୍ବୋ ଯୋଗେ। ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ। ଶିଳ୍ପୀ ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ।

ବନ୍ଦନାରେ ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ପରବର୍ତ୍ତୀ ଭକ୍ତି ଗୀତ ହରପ୍ରିୟା ଦେବୀଙ୍କ ରଚନାରୁ ଗାଇଛନ୍ତି ଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ।

ବନ୍ଦନାରେ ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତି ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆଜି ପାଇଁ ଏତିକି।

60ତମ ଭାଗ। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ବିଷ୍ଣୁଙ୍କୁ ସମ୍ମୁଖରେ ଦେଖି ବ୍ରହ୍ମା ସ୍ତୁତି କରି କହିଲେ, ତୁମର ମହିମାକୁ ଜାଣିବା ଶକ୍ତି କାହାର ଅଛି? ମୋତେ ସୃଷ୍ଟି ସର୍ଜନା କରିବାକୁ ଆଦେଶ କରନ୍ତୁ। ସୃଷ୍ଟି କରିବା ବିଷୟରେ ମୋର ଜ୍ଞାନ ନାହିଁ। ତୁମର ଅନୁଗ୍ରହ ହେଲେ ମୁଁ ସୃଷ୍ଟି କରିପାରିବି। ଭଗବାନ କହିଲେ, ସୃଷ୍ଟି କରିବାର ଗୁପ୍ତ କଥା ହେଉଛି ଭକ୍ତି ଯୋଗ। ମୋରି ଭିତରେ ରହିଛି ଆଦି ଆଉ ଅନ୍ତ। ସବୁଠାରେ ମୋରି ମାୟା ପ୍ରକାଶିତ ହୁଏ। ଆତ୍ମା ସବୁଠାରେ ସବୁବେଳେ ଅଛି। ତତ୍ତ୍ୱଜ୍ଞାନୀମାନେ ଏକଥା ଜାଣି ମାୟା ସଂସାରକୁ ଅନୁମାନ କରନ୍ତି। ତୁମର ଚିତ୍ତ କେବେ ମୋହଗ୍ରସ୍ତ ନ ହେବ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ଷାଠିଏତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ଅରବିନ୍ଦ ମୁଦୁଲି, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ

ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ତକ୍ରେ ଦେବ ମିତ୍ର ଅଛି ଆପଣମାନଙ୍କ ସହିତ। ବର୍ତ୍ତମାନ ଷ୍ଟୁଡିଓ ଘରେ ସମୟ ଆସି ହୋଇଯାଇଛି 7:19 ଏବଂ ଆପଣମାନେ ଆଜି ଦିନ ତମାମ ଆମ କେନ୍ଦ୍ରରୁ କ'ଣ କ'ଣ କାର୍ଯ୍ୟକ୍ରମ ଶୁଣିପାରିବେ ନିହାତି ଭାବରେ ଆପଣଙ୍କୁ ଜଣାଇ ରଖିବି। ଆମର ସ୍ୱାସ୍ଥ୍ୟ ଆପଣମାନେ ଶୁଣିପାରିବେ 7:10 ଏବଂ 7:25 ଶୁଣିପାରିବେ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30 ଏବଂ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଆପଣମାନେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଆପଣମାନେ ଶୁଣିପାରିବେ 10:00 ଏବଂ 10:00। ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। 11:00 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର ଏବଂ 11:30 ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କିଛି କଥା କିଛି ଗୀତ ଶୁଣିପାରିବେ 12:00। 1:10 ଶୁଣିପାରିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ମାଧ୍ୟମରେ ଆପଣମାନେ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଆପଣମାନେ ଶୁଣିପାରିବେ 2:45। ଅପରାହ୍ନ 3:00 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଏବଂ ଅପରାହ୍ନ 3:30 ଶୁଣିପାରିବେ କାର୍ଯ୍ୟକ୍ରମ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଆପଣମାନଙ୍କ ପାଇଁ ରହିଛି ଅପରାହ୍ନ 4:00 ସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 42ତମ ଭାଗ ଶୁଣିପାରିବେ 6:10 ଏବଂ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ 6:20 ଏବଂ 7:25 ଶୁଣିପାରିବେ ସନ୍ଧ୍ୟା ଆସର। ଗୀତରେ ମିତରେ ଆପଣମାନେ ଶୁଣିପାରିବେ 8:02 ଏବଂ 9:15 ପ୍ରଚାର କରିବ କାର୍ଯ୍ୟକ୍ରମ ଅଭୁଲା ସ୍କୃତି। ଆଶା କରେ ଆପଣଙ୍କ ପ୍ରତିଟି କାର୍ଯ୍ୟକ୍ରମ ଆଜିର ମନଛୁଆଁ ହେବ ଏବଂ ଆପଣଙ୍କୁ ବହୁତ ଭଲ ଲାଗିବ। ଶୁଣୁଥାନ୍ତୁ ଏବଂ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ସେ ଦିଲ୍ତକ୍।

0: यहाँ खबरें तोड़ी मरोड़ी नहीं जाती।
1: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
0: यहाँ होती है सीधी सटीक और सच्ची खबरें।
1: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
0: क्योंकि ये है देश का सबसे भरोसेमंद न्यूज चैनल डीडी न्यूज। केवल खबर, पूरी खबर।
2: Indian Navy invites online applications from unmarried male and female candidates for 10+2 BTech Cadet Entry Scheme Permanent Commission. Last date for submission is 18 June 2026. For more details, visit www.joinindiannavy.gov.in. The Indian Navy. Combat ready, cohesive, Atmanirbhar. Safeguarding seas for a Viksit Samriddh Bharat. Join Indian Navy.
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା, ଆଜିର ମହୋଷଧେ କାଲିର ବିଷୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
4: ଆଜିର ଆଲୋଚ୍ୟ ବିଷୟ ହେଉଛି ଆଜିର ମହୋଷଧି କାଲିର ବିଷ। କଥାଟା ଅଡୁଆ ଅଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହିଁ ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳେ ହେଉନି କାହାର। ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ ବି ଲାଗିପାରେ। ପାର୍ସିମାନଙ୍କର ଗୋଟେ ଅଜବ ଧରଣର ଶବ ସତ୍କାର ପରମ୍ପରା ରହିଛି। ସେମାନେ ଶବକୁ ପୋଡ଼ନ୍ତିନି କି ପୋତନ୍ତିନି, ସେମିତି ମୁକ୍ତ ଆକାଶ ତଳେ ମଲା ଦେହଟାକୁ ଫୋପାଡ଼ି ଦିଅନ୍ତି। ଶାଗୁଣାଠୁ ଆରମ୍ଭ କରି କାଉ ଶୃଗାଳ ସମସ୍ତେ ସେ ଶବକୁ ଟାଣି ଓଟାରି ଖାଇ ଖାଇ

0: ଶେଷ କରିଦିଅନ୍ତି। ଏ ପରମ୍ପରା ସେମାନଙ୍କର କେଉଁ କାଳରୁ ରହିଆସିଛି। ଏବେ ଦେଖାଗଲା ସେଠି ଶାଗୁଣା ଜାତିଟା ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ମଲା ମଣିଷ ଗୁଡାକୁ ଖାଇ ଖାଇ ଧୀରେ ଧୀରେ ସେମାନେ ରୋଗଗ୍ରସ୍ତ ହେଉଛନ୍ତି, ଶେଷରେ ମରିଯାଉଛନ୍ତି। ଉଭୟ ମୃତଦେହ ତଥା ମୃତ ଶାଗୁଣାର ଅବୟବର କିଛି ଅଂଶକୁ ପରୀକ୍ଷା ନିରୀକ୍ଷା କରି ଏବେ ଦେଖାଗଲାଣି ମୃତ ବ୍ୟକ୍ତି ତାଙ୍କ ଜୀବଦଶାରେ ଡାଇକ୍ଲୋଫେନାକ୍ ଔଷଧ ଏକ ବଥା ଔଷଧ ଭାବେ ଦୀର୍ଘ ଦିନ ଧରି ବ୍ୟବହାର କରୁଥିଲେ। ଆଉ ସେହି ଔଷଧଟା ରୋଗୀର କଷ୍ଟ ଉପଶମ କରୁଥିଲା ସତ, କିନ୍ତୁ ଔଷଧର କିଛି ପରିମାଣ ଶରୀରର ମାଂସପେଶୀରେ ଧୀରେ ଧୀରେ ଗଚ୍ଛିତ ହୋଇ ରହୁଥିଲା। ମଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିଥିଲା। ଆଉ ମଲା ପରେ ଶବଦେହରୁ ଏହି ଗଚ୍ଛିତ ଔଷଧ ଖାଇ ଶାଗୁଣାମାନେ ବହୁତ ଭୋଗିଲେ, ଶେଷରେ ମଲେ। ଦେଖିଲେ ଆଜ୍ଞା କି ସାଙ୍ଘାତିକ କଥା, ଡାଇକ୍ଲୋଫେନାକ୍ ଔଷଧ ବଥାର ନିରାକରଣ ପାଇଁ କାଲି ମହୌଷଧ ଥିଲା, ଆଉ ପରେ ଅନ୍ୟ ପାଇଁ ମାନେ ଏ ଶାଗୁଣା ଜାତିଟା ପାଇଁ ଜହର ହୋଇଗଲା। ଯେଉଁଠି ମଲା ମଣିଷଟାକୁ ଫୋପାଡ଼ି ଦିଆଗଲା ସେଇଠି ତା ଦେହରେ ଗଚ୍ଛିତ ଥିବା ରାସାୟନିକ ପଦାର୍ଥ, ଏଠି ଔଷଧ, ମାଟି, ପାଣି, ପବନ ସଂସ୍ପର୍ଶରେ ଆସିଲା, ପରିବେଶକୁ ପ୍ରଦୂଷଣ କଲା। ଆଜି ଶାଗୁଣା ମଲେ, କାଲି ହୁଏତ ବୈଜ୍ଞାନିକ ମାନେ ବିଶ୍ଳେଷଣ କରି ମଣିଷ ଶରୀର ଉପରେ କେତେକ ଔଷଧର ସୁଦୂର ପ୍ରସାରୀ ପ୍ରଭାବ ଖୋଜି ବାହାର କରିଦେବେ, ଆଉ ଶେଷରେ ସେ ଔଷଧର କୁପ୍ରଭାବ ସାରା ମାନବ ଜାତି ଉପରେ ପଡିବ। ଏବେ ଆଉ ଗୋଟେ କଥାର ଭୟାବହତା ଦେଖନ୍ତୁ, ଏଇଥିପାଇଁ କେତେଟା ଔଷଧ ଯଥା ନିମେସୋଲାଇଡ୍, ସିସାପ୍ରାଇଡ୍, ପ୍ରକ୍ଟାଲଲ୍, ଫେନାସେଟିନ୍, ଗାଟିଫ୍ଲକ୍ସାସିନ୍ ଆଜି ବିଦେଶରେ ନିଷିଦ୍ଧ ହୋଇଗଲାଣି। ଆମେ ବି ନିଷେଧ କରିଦେଲୁଣି। ସର୍ଦ୍ଦି କାଶ, ଥଣ୍ଡା, ମୁଣ୍ଡ ବଥା, ବ୍ଲଡ୍ ପ୍ରେସର, ଟିକେ ଟିକେ କଥାରେ ଆଣ୍ଟିବାୟୋଟିକ୍ ଦୋକାନରେ ଆମେ କିଣି ଖାଇଦେଉଛୁ। ଗାଁ ଗହଳରେ ହାତ ପାହାନ୍ତରେ ଡାକ୍ତରବାବୁ ବା ମିଳୁଛନ୍ତି କୋଉଠି? ଏସବୁ ଔଷଧର କିଛି ଅଂଶ ଆମର ପରିସ୍ରା କିମ୍ବା ଝାଡା କଫରେ ନିର୍ଗତ ହୋଇ ମାଟି, ପାଣି, ପବନରେ ମିଶୁଛି। ଧୀରେ ଧୀରେ ଔଷଧର ମାତ୍ରା ପରିବେଶରେ ବୃଦ୍ଧି ପାଉଛି। ଆଉ ଜଣେ ସୁସ୍ଥ ଲୋକ ଦୀର୍ଘମିଆଦୀ ସୂତ୍ରରେ ତାକୁ ଗ୍ରହଣ କରି ପରିଶେଷରେ ରୋଗୀ ପାଲଟୁଛି। ଔଷଧ ଯୋଗୁଁ ଦୂଷିତ ପରିବେଶ ଆଜି ଆମର ଚିନ୍ତାର ବିଷୟ ହେଲାଣି। ଇଂଲିଶରେ ତାକୁ କହୁଛନ୍ତି ଏନ୍ଭିରୋନମେଣ୍ଟାଲ ପଏଜନିଂ। ସେ ବିଷୟରେ ଅଧିକ ଅଧିକ ଗବେଷଣା ବି ହେଲାଣି। ଆଉ କେତେଟା ସାଧାରଣ ସମସ୍ୟା, ଏଇ ଦେଖନ୍ତୁ ନାଳଝଡ଼ା, ନାଳଝଡ଼ା ପାଇଁ ଏଣ୍ଟ୍ରୋକୁଇନ୍ ଲବଟିକା ଆଜି ଆପଣଙ୍କ ବାପା ମା ବୁଢା ବୟସ ଲୋକ ବି କହିପାରିବେ, ସବୁ ଦୋକାନରେ ମିଳୁଛି, ଖାଇଦେଉଛୁ, କିନ୍ତୁ ଏବେ ପରୀକ୍ଷା କରିକି ଦେଖାଗଲାଣି ଶେଷରେ ସେ ଆଖିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟିକାଟେ, ମୁଣ୍ଡବଥା ଔଷଧ, ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନାଳୀ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ୍ନିଟା ନଷ୍ଟ ହେଇଯାଉଛି। ଏସବୁକୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶରେ ନିଷିଦ୍ଧ କରିଦେଲେଣି। ଟିକିଏ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବରେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁଙ୍କୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାରୀ ଭୟାବହତା ସମ୍ବନ୍ଧରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ, ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧି ଭଳି ମନେ ହେଉଛି କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯେ ବିଷ ନ ପାଲଟିଯିବ ଏ କଥା କହିହବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ଆଜିର ମହୋତ୍ସବ କାଲିର ବିଷ। ଆଲୋଚକ ଥିଲେ ଡାକ୍ତର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋନ୍ ଦିଲ୍ ସେ ଦିଲ୍ ତକ୍ ରେ ମିତ୍ର ଅଛି ଆପଣମାନଙ୍କ ସହିତ ଶୁଭ ସକାଳକୁ ନେଇକି। ଆଉ ହଁ, ମୁଁ କହିଥିଲି ଆଜି ଯଦି ମନ୍ଡେ ମର୍ଣ୍ଣିଂରେ ଆପଣ ଟିକେ ଲେଜି ପର୍ସନ୍ ଅଛନ୍ତି, ସକାଳୁ ସକାଳୁ ଉଠିକି ଆପଣ କ'ଣ କରନ୍ତି? ପ୍ରଥମେ ମୋବାଇଲ୍ରେ ନୋଟିଫିକେସନ୍ ଦେଖନ୍ତି, ନା ନିଜର ଚା ଆଉ କଫି କପ୍କୁ ଖୋଜନ୍ତି, ନା ନିଜ ଆଲାର୍ମକୁ କୁହନ୍ତି ଭାଇ ରହିଯା ଆଉ 5 ମିନିଟ୍ ଆଉ ଟିକେ ମୁଁ ଶୋଇପଡ଼େ। ମାନେ ଆପଣ ମର୍ଣ୍ଣିଂ ପର୍ସନ୍ ନା ସ୍ନୁଜ୍ ବଟନ୍ ପର୍ସନ୍, ନିହାତି ଭାବରେ ସେୟାର କରିବା ପାଇଁ କହିଛି। ଆପଣମାନେ ଆମର ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ସେୟାର କରିପାରିବେ, ନହେଲେ ଆମକୁ ଏସ୍ଏମ୍ଏସ୍ ମଧ୍ୟ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ଏବଂ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210। ଆଣ୍ଡ ସବୁଠୁ ମଜାଦାର ଆନ୍ସରକୁ ମୁଁ ନିହାତି ଭାବରେ ଶୁଭ ସକାଳ ଶୋରେ ସାମିଲ କରିବି। କିନ୍ତୁ ହଁ, ସକାଳୁ ସକାଳୁ ଆମେ ଆମ ସ୍ୱାସ୍ଥ୍ୟ ପାଇଁ ସବୁବେଳେ ବହୁତ ସଚେତନ ହୋଇଥାଉ, ତେଣୁ ଆଜି ମୁଁ ଆପଣଙ୍କୁ ଆପଣଙ୍କର ଗଟ୍ ହେଲ୍ଥ ବା ପେଟକୁ କେମିତି ଏଇ ଖରାଦିନ ମାନଙ୍କରେ ଠିକ୍ ରଖିବେ ସେ ବିଷୟରେ ନିହାତି କହିବି। ଯେହେତୁ ଖରା ଚାଲିଛି ତ ନିଜ ବଡିକୁ ସବୁବେଳେ ହାଇଡ୍ରେଟେଡ୍ ରଖନ୍ତୁ, ଅଧିକରୁ ଅଧିକ ପାଣି ପିଅନ୍ତୁ, ମାନେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ।

ଖାଦ୍ୟରେ ଫଳ ପନିପରିବା ଶାଗ ଏଇସବୁ ଯେହେତୁ ତନ୍ତୁ ଜାତୀୟ ବା ଫାଇବର ଜାତୀୟ ଖାଦ୍ୟ ହେଇଥାଏ ଏଇସବୁକୁ ଆଡ୍ କରନ୍ତୁ ଆଣ୍ଡ ଦହି ଛାଚ ଏଇସବୁ ଜିନିଷ ବି ଆଡ୍ କରିପାରିବେ କାରଣ ଏଥିରେ ପ୍ରଚୁର ମାତ୍ରାରେ ପ୍ରୋବାୟୋଟିକ୍ସ ଥାଏ ଯାହା ଆମର ପେଟ ପାଇଁ ବହୁତ ଭଲ ହେଇଥାଏ ଖାଲି ସେତିକି ନୁହଁ ଏଇ ଖରାଦିନେ ଆପଣମାନେ ଯେତେ ପାରୁଛନ୍ତି ଅତ୍ୟଧିକ ଜଙ୍କ ଫୁଡ୍ ବା ତେଲ ମସଲା ଜାତୀୟ ଖାଦ୍ୟ ଟିକେ ସାଇଡ୍ କରନ୍ତୁ ଆଉ ହଁ ନିୟମିତ ବ୍ୟାୟାମ କରନ୍ତୁ ଏକ୍ସରସାଇଜ୍ କରନ୍ତୁ ଆଣ୍ଡ ଟିକେ ଚଲାବୁଲା କରନ୍ତୁ ମର୍ଣ୍ଣିଂ ୱାକ୍ରେ ଯାଆନ୍ତୁ ଏଇସବୁ କରିବା ଦ୍ୱାରା ଆପଣଙ୍କୁ ଦିନ ତମାମ ଏନର୍ଜେଟିକ୍ ଫିଲ୍ ହେଇଥାଏ ଖାଲି ସେତିକି ନୁହଁ ନିଜ ନିଦ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଭଲ ନିଦ ନିଜକୁ ଦିଅନ୍ତୁ ମ୍ୟାକ୍ସିମମ୍ ଆପଣ 6-7 ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ ଆଉ ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ଯେମିତିକି ଖରାଦିନେ ସବୁଠୁ ବେଷ୍ଟ ଖାଦ୍ୟ ହେଉଛି ପଖାଳ ଭାତ ସବୁଠୁ ସୁନ୍ଦର ଖାଦ୍ୟ ହେଉଛି ପଖାଳ ଭାତ କାହିଁକି ନା ଆମେ ପଖାଳ ସହିତ ଆଳୁ ଚଟଣିରେ ବି ଶାନ୍ତି ହେଇଯାଇଥାଉ ତେଣୁ ପଖାଳ ଖାଆନ୍ତୁ ଯେତେ ପାରନ୍ତୁ ଦହି ଆଡ୍ କରନ୍ତୁ ନିଜ ଖାଇବାରେ ତ ନିହାତି ଭାବରେ ଏଇସବୁ ଜିନିଷ ଆମେ ଯଦି ଛୋଟ ଛୋଟ ଜିନିଷରେ ନିଜେ ଟିକେ ସଚେତନ ହେଇଯାଇପାରିବା ତାହେଲେ ନିଜ ପେଟକୁ ଆମେ ଠିକ୍ ରଖିପାରିବା ସ୍ପେଶିଆଲି ଏଇ ଖରାଦିନ ମାନଙ୍କରେ ଆଣ୍ଡ ଯେଉଁମାନେ ବି ଆଜିକାଲି ଘରେ ଘରେ ଡାଇବେଟିକ୍ ପେସେଣ୍ଟ ଅଛନ୍ତି ସମସ୍ତଙ୍କର ବ୍ଲଡ୍ ପ୍ରେସର ମଧ୍ୟ ରହୁଛି ସେମାନେ ମଧ୍ୟ ଠିକ୍ ସମୟରେ ନିଜ ନିଜର ମେଡିସିନ ନିହାତି ଭାବରେ ନେବା ଦରକାର ଆଉ ଯେଉଁଭଳି ଭାବରେ ପ୍ରଚଣ୍ଡ ଖରା ହେଉଛି ତ ଖରାରେ ଟିକେ ବାହାରକୁ ଯିବାକୁ ଆଭଏଡ୍ କରନ୍ତୁ ଆଣ୍ଡ ଅଂଶୁଘାତରୁ ନିଜକୁ ରକ୍ଷା କରନ୍ତୁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏବଂ ସବୁବେଳ ପାଇଁ ଗୋଟିଏ କଥା ମୁଁ ନିହାତି କହିବି ନିଜକୁ ଯେତେ ପାରୁଛନ୍ତି ହାଇଡ୍ରେଟେଡ୍ ରଖନ୍ତୁ ଆମର ବିଭିନ୍ନ ପ୍ରକାର ସର୍ବତ ଅଛି ଦହି ସର୍ବତ ହେଲା ଲେମ୍ବୁ ସର୍ବତ ହେଲା ଏଇସବୁ ପିଇକି ଆପଣ ନିଜ ପେଟକୁ ମଧ୍ୟ ଥଣ୍ଡା କରିପାରିବେ ନଣ୍ଡା ବଗୁଲି ହେଲା ଏଇସବୁ ବିଭିନ୍ନ ଜିନିଷ ପାନୀୟ ଜିନିଷ ରହିଛି ଯାହା ଆମେ ସମସ୍ତେ ପ୍ରାୟ ଘରେ ଘରେ ସମସ୍ତେ ପ୍ରିପେୟାର କରିଥାଉ ଏଇସବୁ ପାନୀୟ ଆମେ ନିଜ ସହିତ ବି ରଖିବା ଦରକାର ତେବେ ସୁରକ୍ଷାର ବାର୍ତ୍ତା ମୁଁ ସବୁବେଳେ ଆପଣଙ୍କ ପାଖରେ ପହଞ୍ଚିଥାଏ ବାକି ସଚେତନତାର କଥା ଆପଣଙ୍କ ଉପରେ ଛାଡ଼ିଥାଏ ବୁଝିବା ବିଚାରିବା ଦାୟିତ୍ୱ ସବୁବେଳେ ଦେବମିନ୍ଦ୍ର ଆପଣଙ୍କ ଉପରେ ଛାଡ଼ିଥାଏ ଆଜି ମଧ୍ୟ ଆପଣଙ୍କ ଉପରେ ଛାଡ଼ୁଛି ଏବେ ପାଇଁ ଏ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।

समझो ये तो प्रेमिका आदर रखियो बाबा रे आमो धंधा

ଶୁଣିନୁ କି ବାବା? ଅବେ ବାପାଙ୍କ କଥା ମନେ ପକଉଛୁ ନା? ତୁ ଚାକିରି ପାଇଛୁ ଜାଣି ତୋ ବାପା ବହୁତ ଖୁସି ହଉଥିବେ। ତୁ ବି ତୋ ବାପାଙ୍କ ଭଳିଆ ମନ ଦେଇ ବିଶ୍ୱସ୍ତ ଭାବରେ କାମ କରିବୁ, ତାଙ୍କଠୁ ଆହୁରି ବେଶୀ ନାଁ କରିବୁ। ହେ ଭଗବାନ, ମୋ ପୁଅକୁ ସବୁ ବିପଦରୁ ରକ୍ଷା କରିବୁ।

0: नमस्ते नमस्ते नमस्ते खोली दिंतु हृदय दरवाजा समस्ते कहीं आपण हृदय पाखे पूरा गोटे घंटा एवं कथा हाबाई कि धून शुणे देवमित्र आसी पहुंची जाइए सो स्टार्ट डालिन लाइव रेस आज आम कथा ढेर सारा कथा और ता भीतर मीठा मीठा गीत भी शुणा कि आज आम को विषय कथा आपणक आखपाखे आपणक घरे एमती कहीं ना कहीं था जी कहती हाँ हाँ एवं आसुची जस्ट पहुंचुची किंतु से एबेटा केबे पांच मिनिट केबे तीस मिनिट आबे घंटे भी हो जाए जिते बड़े घरे भी माँ खाइबा को कहती खाइबा को आस उत्तर भी आसे एवं आसुची आबे केबे आम कौ सांग को फोन कले अरे कौटी अच्छु अरे रह रो मु बाहर लेनी एबे आसुची किंतु सेत पर्यंत भी मजेदार कथा होची से माने घरे ही थांते किंतु आमको कही थांते हमें रास्ता रे अछो ताले आज मते कॉल करंतु ऑन द नंबर 0671-230-3153 रे एवं शेयर करंतु कि आपण को आख पाखरे एमते किए लोक अछंदी जे एबे कहि कि आसी कि पहुंचंती आधा घंटा परे नहले घंटे रे परे ताहले आपण मते शेयर करंतु आपणक घरे बा आपणक जणा सुनारे आपणक सांग मानक भितरे ए डायलॉग ब्रांड एम्बेसडर जणक किए निहाती भाबरे शेयर करंतु शेयर करबा पई डायल करंतु नंबर हेउची 0671-230-3153 चलंत देखिबा आजिरो प्रथम कलर किए अछंदी एम सी कोन कहू छंदी ए टॉपिक को नीके हेलो हेलो
1: जय जगन्नाथ नमस्कार
0: जय जगन्नाथ नमस्कार किए कहते कौटू कह
1: कहली राजेश नायक कर्तिका बजार जगतपुर
0: आज टॉपिक उपरे कौन कहे
1: तुम तो टॉपिक आनी दिल से धन्यवाद देवी आपिक कह एमती तो बहुत लोग अच्छा कहीकि बहुत लोग भी समय दे कि समय भी पहुंचन आसंदन
0: जितेबड़ी
1: बहुत लोग था ଯେମିତିକି କହନ୍ତି ନାଇଁ ମିଛୁଆ ରାଜୁଆ ଗପ ଗୋଟେ ଆପଣ ଜାଣିଥିବେ ବହୁତ ଲୋକଙ୍କୁ ଗୋଟେ ଜବାବ ଦିଅନ୍ତି ଦାଢିଆ ଜବାବ ଯେ ଏଇ ସମୟରେ ମୁଁ ପହଞ୍ଚିବି ଆଜି ଏକ୍ଜାମ୍ପଲ ଧରିନିଅନ୍ତୁ କାହାର ଜଣଙ୍କ ଝିଅର ବାହାଘର ଅଛି କି ଭଲ ମନ୍ଦ ଅଛି ତାକୁ କହିଥିବେ ମୁଁ ପହଞ୍ଚିବି ତତେ ସାହାଯ୍ୟ କରିବି ମନିଟରି ହେଲ୍ପ କରିବି କିନ୍ତୁ ସେ ଟାଇମ୍ରେ ବି ଆସନ୍ତିନି ମୋ କହିବାର ମତଲବ ହଉ ଯଦି ନ ଆସିବ ତାହେଲେ ମୂଳରୁ ମନା କରିଦେବ କିନ୍ତୁ ଆଗରୁ ଲୋକଙ୍କୁ ଜବାବ ଦେଇକିରି ଜବାବ ଭାଙ୍ଗିବାଟା ଏଇଟା ଠିକ
0: ଆଚ୍ଛା ଆପଣଙ୍କ ଆଖ ପାଖରେ ଏମିତି କିଏ ଅଛନ୍ତି ଯିଏ ପାଞ୍ଚ ମିନିଟ କହିକି ପଚାଶ ମିନିଟ କରନ୍ତି ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671-230-3153 ରେ ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ଯେ ଆପଣଙ୍କ ଆଖପାଖରେ ଏମିତି କିଏ ଡାଇଲଗ ବାଜି ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ନିହାତି ଭାବରେ ସେୟାର କରନ୍ତୁ ଏବଂ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଯାହା ଟପିକ ଅଛି ନିର୍ଦ୍ଦିଷ୍ଟ ଟପିକ ଉପରେ ହିଁ କଥା କହିବା ଏବଂ ସମସ୍ତଙ୍କୁ ସମୟ ଦେବା ଆମ ପାଖରେ ଖୁବ୍ କମ୍ ସମୟ ଅଛି ଯେମିତି ଆମେ ଏଇ ସମୟ ବ୍ୟବଧାନ ଭିତରେ ସମସ୍ତଙ୍କ କଲ୍କୁ ଆମ ସୋରେ ସାମିଲ କରିପାରିବା ସେଇ ଚେଷ୍ଟାରେ ରହିବା ବାସ୍ ନିଜର ମତାମତ ଦେବା ଏବଂ ପର କଲର୍କୁ ମଧ୍ୟ ଆମେ ଚାନ୍ସ ଦେବା ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକକୁ ନେଇକି ହ୍ୟାଲୋ
2: ହ୍ୟାଲୋ

0: ନମସ୍କାର
1: ନମସ୍କାର କିଏ କହୁଛ କୋଉଠୁ କହୁଛ
0: ମୁଁ ସାଇ କହୁଛି ବେଲପଡାରୁ
1: ଆଚ୍ଛା ଆଜିର ଟପିକ ଉପରେ କଣ କହିବ ତୁମ ଆଖ ପାଖରେ ଏମିତି କିଏ ଅଛନ୍ତି ଯିଏ ଏମିତି ପାଞ୍ଚ ମିନିଟ କହି ପଚାଶ ମିନିଟ କରିଦିଅନ୍ତି
0: ଦିଦି ମୋର ଜଣେ ସାଙ୍ଗ ଅଛି ସେ ଯେତେବେଳେ ବି ମାନେ ଯୁଆଡେ ଯିବ ଥିବ କହିବ ହେଇ ମୁଁ ଘରୁ ବାହାରି ସାରିଲିଣି ଏଇ ଯାଇକି ପହଞ୍ଚୁଛି ଆଉ ଦି ତିନି ମିନିଟ ଲାଗିବ ଏମିତି କହିବ ସେ ଦି ତିନି ମିନିଟ ତାର ଦି ଘଣ୍ଟା କେବେ ହୁଏ ତିନି ଘଣ୍ଟା ବି କେବେ ହୁଏ ତାକୁ ଆମେ ଅପେକ୍ଷା କରି କରିକି ଦିନେ କୁଆଡେ ବି ଯାଉନାହାନ୍ତି ଘରକୁ ଫେରି ଆସୁ ଆଉ ମୋର ଗୋଟେ ଭଉଣୀ ବି ଅଛି ସିଏ କଣ କରିବ ଖାଇବାକୁ ତାକୁ ଯଦି ଡକା ହବ ହେଇ ଯାଉଛି ଟିକେ ଟିକେ ଯାଉଛି ଏମିତି କହିକିରି ସେମିତି ଅଧ ଘଣ୍ଟା ଘଣ୍ଟାଏ ପରେ ଆସିବ ଖାଇବ
1: ତାହେଲେ ତୁମ ସେ ସାଙ୍ଗ ଆଉ ଭଉଣୀଙ୍କୁ ଆମେ ରିକ୍ୱେଷ୍ଟ କରିବ ଟିକେ ସମୟରେ ଆସିକି ପହଞ୍ଚି ଯିବା ପାଇଁ ନହେଲେ ତୁମ ପ୍ଲାନ ଗୋଟେ କ୍ୟାନସଲ ହେଇଯିବ ତାଙ୍କ ପାଇଁ ନା କଣ
0: ଆଜ୍ଞା ସେଇମାନଙ୍କ ପାଇଁ ତ ସବୁ ପ୍ଲାନିଂ କ୍ୟାନସଲ କରିବାକୁ ପଡେ କାହିଁକିନା ଆମେ ଗୋଟେ ଯିବାକୁ ଇଚ୍ଛା କରୁଥିବୁ ସେଇମାନେ ଡେରି ଏମିତି କରିବେ ଆଉ କୁଆଡେ ଯିବୁ କଣ କରିବୁ
1: ବହୁତ ଭଲ ଲାଗିଲା ତୁମ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ରେ ଏବଂ ସେୟାର କରିପାରିବେ ଆପଣଙ୍କ ମତାମତ ମୋ ସହିତ ଯେ ଆପଣଙ୍କ ଆଖପାଖରେ ଏମିତି କିଏ ଅଛନ୍ତି ଯିଏ କୁହନ୍ତି ଏଇ ଏବେ ଆସୁଛି ଏଇ ପହଞ୍ଚିଲିଣି କିନ୍ତୁ ସେମାନଙ୍କର ପହଞ୍ଚିବାଟା କେତେ ସମୟ ହେଇଥାଏ ସେଟା କେବଳ ଆପଣମାନେ ହିଁ ଜାଣିଛନ୍ତି ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସିଏ କଣ କହୁଛନ୍ତି ହ୍ୟାଲୋ
2: ହ୍ୟାଲୋ ଦେବଙ୍କରା ମ୍ୟାମ୍ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି ଆଜ୍ଞା ଆଜିର ଟପିକ ଉପରେ କଣ କହିବେ ଆପଣଙ୍କ ଆଖପାଖରେ ଏମିତି କିଏ ଲୋକ ଅଛନ୍ତି
2: ଆଜ୍ଞା ମୋ ନିଜ ସ୍ୱାମୀ ସିଏ ତଳେ ସନ୍ଧ୍ୟା ଡ୍ୟୁଟି ସାରିକି ତାଙ୍କ ସରିବ ମୁଁ ତାଙ୍କୁ ଫୋନ କରି ଆସୁଛ ନା ହଁ ଯାଉଛି ଚା ହବ ସିଧା ଚା ହେଇ ମୁଁ ସେ ରନି ଗଲେ ମୁଁ ନିଜେ ସବୁ ଚା ପିଇ ସାରିଲା ପରେ ଘଣ୍ଟା ଘରେ ଆସିବେ
1: ପୁଣି ଥରେ ଆପଣଙ୍କୁ ଚା କରିବାକୁ ପଡିବ ନା କଣ ତାହେଲେ ଆମେ ସାର୍ଙ୍କୁ ନିହାତି ରିକ୍ୱେଷ୍ଟ କରିବା କି ଅନ୍ ଟାଇମ୍ ଆସି ପହଞ୍ଚି ଯାଆନ୍ତୁ ବିଚାର ମ୍ୟାଡାମ୍ଙ୍କୁ ଏକୁଟିଆ ଚା ପିଇବାକୁ ପଡୁଛି ତ ସାଙ୍ଗ ହେଇକି ଚା ପିଇଲେ ଚା ଟା ଆଉ ଟିକେ ମିଠା ହେଇଯିବ ନା କଣ ଭଲ
2: ଲାଗେ
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ରହୁଛି ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ କିନ୍ତୁ ଏବେ ପାଇଁ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

0: ਸੁਣੀ ਸ਼ੁੰਦੀ ਆਪਣੇ ਮਾਰੇ 100.4 ਆਕਾਸ਼ਵਾਣੀ ਫਮ ਰੇਨਬੋ ਕਟਕ ਦਿਲ ਸੇ ਦਿਲ ਤੱਕ ਕੋਨ ਦਿਲ ਸੇ ਦਿਲ ਤੱਕ ਰਿਧਵ ਮਿਤਰਾ ਅਛ ਆਪਣਾਂ ਕੋ ਸਹਿਤ ਸ਼ੋਨੀ ਕੀ ਦਾਲਿਨ ਲਾਈਵ ਰੇ ਚਾਲਨ ਦੇ ਦੇਖਿਵਾ ਅਮਰ ਨੈਕਸ ਕਲਰ ਕੀ ਹੋਛੰਦੇ ਅਨ ਸੇ ਕੋਨ ਕਹੂ ਚੰਦੇ ਅਜ ਦੇ ਟਾਪਿਕ ਕੋ ਨੀਕੀ ਹੈਲੋ ਕਿਛ ਕਥਾ ਨਹੀਂ ਕਾਲ ਟੀ ਕਟੀ ਜੇਚੀ ਕਿੰਦ ਆਪਣਾਂ ਮਾਰੇ ਮਤੇ ਕਾਲ ਕਰੀ ਪਰਿਬੇ ਅਨ ਦਾ ਨੰਬਰ 0671230315 ਰੇ ଏବଂ କହିପାରିବେ କି ଆପଣଙ୍କ ଆଖପାଖରେ ଏମିତି କିଏ ଅଛନ୍ତି ଯେ ଏବେ ଆସୁଛି କହିକି ଅନେକ ସମୟ ତାଙ୍କର ଏବେଟା ହେଇଯାଏ ଯେ ସେ ନିଜେ ଜାଣିପାରନ୍ତିନି ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ହ୍ୟାଲୋ
1: ମ୍ୟାଡମ୍ ନମସ୍କାର ଜଗତସିଂହପୁରରୁ
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବେ ଆପଣଙ୍କ ଆଖପାଖରେ ସେମିତି ଲୋକ ଜଣଙ୍କ କିଏ
1: ହଁ ମ୍ୟାଡମ୍ ବହୁତ ଲୋକ ଅଛନ୍ତି ଏବେ କହିକିରି କେବେ ତାଙ୍କର ହବ ସେଇଟା ତାଙ୍କ ଉପରେ ନିର୍ଭର କରେ ବେଳେବେଳେ ମୁଁ ମ୍ୟାଡମ୍ କୋଉଠି ଗୋଟେ ଯିବାକୁ ବାହାରିବି ତାକୁ ସାଙ୍ଗରେ ନେଇକିରି ଡ୍ରେସ୍ ବି ଓହ୍ଲେଇକିରି ଥୋଇବାକୁ ପଡେ କାହିଁକିନା ଆଉ ଯିବାକୁ ମନ ହୁଏନି ଗାଡି ବି ଥରେ ଫେରେଇ ଦେଇଛି ଆଉ ସେ ଲୋକଟା ବ୍ୟକ୍ତି ଜଣକ ହଉଛନ୍ତି ମୁଁ କହିଦେଉଛି ଆପଣଙ୍କ ଇଏକୁ ବି କଲ୍ କରନ୍ତି ରେନ୍ବୋକୁ ସିଏ ହଉଛନ୍ତି ମମିନା ଯଦି କଲ୍ କରନ୍ତି ତାଙ୍କୁ ଏ କଥାଟା କହିବ ମୁଁ କହିଥିଲି ବୋଲି
0: ଯଦି ମମିନା ମ୍ୟାଡମ୍ ଆମକୁ ଶୁଣୁଥିବେ ସେ ନିହାତି ଜାଣିପାରିଥିବେ କି ସେ କେତେ ଲେଟ୍ କରନ୍ତି ଯାହାଙ୍କ ପାଇଁ ସବୁ ପ୍ଲାନ୍ କ୍ୟାନସଲ୍ ହେଇଯାଏ ନା କଣ
1: କ୍ୟାନସଲ୍ ହେଇଯାଏ
0: ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ରଖୁଛି ନମସ୍କାର
1: ନମସ୍କାର
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ଆମ ସହିତ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକ କୁ ନେଇକି ହ୍ୟାଲୋ
2: ମ୍ୟାଡମ୍ ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଜଗତସିଂହପୁରରୁ ମମିନା କହୁଛି

ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି ଆଉ 7,000 ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ 0 ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM

0: ଅଫିସେ ହେଲା ଆରେ ହେଲା ଆଜି ଦେବି କାଲି ହେଇଠି ଯାଇ ପହଞ୍ଚିଲେ ହେଇଠି ଅଛି ଏ ପାଖରେ ଦେଇନି କହିଥିଲେ ତିନି ବର୍ଷ ହେଲା ନା ବବୁଲର ଦେଖା ଅଛି ନା ତା ଚାରି ଚକିଆ ଗାଡିର ବି ଦେଖା ଅଛି ଖାଲି ଆଜି ଦେବି ହେଇ ଯାଇ ପହଞ୍ଚିଲି ହେଇଠି କହି କହି ଚଲଉଛି ତିନି ବର୍ଷ ହେଲା ସାଙ୍ଗରେ
1: ତିନି ବର୍ଷ ହେଇଗଲାଣି ତ ଯଦି ବବୁଲୁ ଆମକୁ ଶୁଣୁଥିବା ଆମେ ନିହାତି କହିବା କି ସିଏ ଆପଣଙ୍କ ପାଖରେ ବହୁତ ଜଲ୍ଦି ଆସି ପହଞ୍ଚି ଯାଆନ୍ତୁ ତିନି ବର୍ଷ ଆପଣଙ୍କୁ ଅପେକ୍ଷା କରିବାକୁ ପଡିଲାଣି
0: ସବୁଦିନ ଯେ ଆସୁଛି ମୁଁ ସବୁଦିନ ତାଜା ଦେଖା ଜାଗା ପାଖରେ ଆସି ପହଞ୍ଚି ଶାଳ ମନ୍ଦିର ଅଛି ଜଲ୍ଦି ନଦୀ କହି କହି ତିନି ବର୍ଷ ହେଇଗଲା
1: ଆଚ୍ଛା ହଉ ଠିକ ଅଛି ତ ଏବେ
0: ମ୍ୟାଡାମ ଗୋଟେ ଶୁଭେଚ୍ଛା ଦେବି ଆଜି ମୋର ବନ୍ଧୁ ଗରିମ ଖାନଙ୍କର ଆଜି ଶୁଭ ବିବାହ ବାର୍ଷିକର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ମାଙ୍କ ଆଗେ ପ୍ରାର୍ଥନା କରୁଛି ସେ ସବୁବେଳେ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହଉ ଭଲ ହେଇଥାନ୍ତୁ ଖୁସି ହେଇଥାନ୍ତୁ ତାଙ୍କ ଯୋଡ଼ି ଏମିତି ସଲାମତ ରହୁ ମାଙ୍କ ଆଗେ ପ୍ରାର୍ଥନା କରୁଛି ଆଉ ଯଦି ଗରିବ ଭାଇ ଶୁଣେ ତାହେଲେ ଆଜି ଗୋଟେ ଜବରଦସ୍ତ କେକ୍ ହେଇଥାଏ ଆମେ ତାକୁ ଟିକେ ପଠେଇଦେଲେ ଆମେ ସମସ୍ତେ ମିଳିମିଶି ଖାଇବା ଆଉ
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଲ୍ କରିଥିବାରୁ ଏବଂ ଯେହେତୁ ଗରିବ ଭାଇଙ୍କର ଆଜି ବିବାହ ବାର୍ଷିକ ତାଙ୍କୁ ନିହାତି ଭାବରେ ହାପି ଆନିଭର୍ସରୀ ଏଫଏମ୍ ରେନ୍ବୋ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671-230-3153 ରେ ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସିଏ କଣ କହୁଛନ୍ତି ଆଜିର ଟପିକକୁ ନେଇକି ଏବଂ ଆପଣମାନେ ଆମକୁ କଲ୍ କରିପାରିବେ ଯେ ଆପଣଙ୍କ ଆଖପାଖରେ ଏମିତି କିଏ ଲୋକ ଅଛନ୍ତି ଯେ ଏବେ ଆସୁଛି କହିକି ବହୁତ ଟାଇମ୍ ନେଇ ନିଅନ୍ତି ନିହାତି ଭାବରେ ଆମକୁ ଜଣାନ୍ତୁ ଜଣାଇବା ପାଇଁ ଡାଏଲ୍ କରନ୍ତୁ ନମ୍ବର ହେଉଛି 0671-230-3153 ଆପଣଙ୍କ କଲ୍ ଅପେକ୍ଷାରେ ଦେବମିତ୍ରା ସିଓର ରହିବ କିନ୍ତୁ ଏବେ ପାଇଁ ବ୍ୟୁଟିଫୁଲ୍ ସେ ଗୀତ ଆପଣ ସମସ୍ତଙ୍କ ପାଇଁ ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍

0: गीत परिपूर्ण स्वागत आपण माने ट्यून करछने 100.4 आकाशवाणी एफएम रेनबो कटक दिल से दिल तक कुछ आनंद देखिबा हमर परवर्ती कॉलर जण को की अछन एंड से कोन कहू छन आज रे टॉपिक को नीके हेलो
1: वैभव मित्र मैडम नमस्कार मु जगतसिंहपुर रो डॉली कहू छी
0: नमस्कार मैडम आज रे टॉपिक ऊपर कोन कहबे
1: आज रा टॉपिक ऊपर कहबे किछि लोक अछंती जे जवाब देई देबे किंतु आसी परिबेनी ଲୋକଙ୍କୁ ପ୍ରତିଶ୍ରୁତି ଦେଇ ନ ଆସିବା ଭଲ ନୁହେଁ ଆମେ ଜବାବଟା ଦେଖି ଚାହିଁକିରି ଦବା ଆଉ ଆମେ ରୋଷେଇ ବାସ ସବୁ କରିକିରି ରଖିଥବୁ ଆମେ ଆମକୁ କହୁଥିବ ଆମେ ଫୋନ କରିବୁ କୋଉଠି ଅଛ ନା ମୁଁ କଟକରେ ଅଛି ଏ ମୁଁ ବିରିଡି ପାଖରେ ହେଲିନି ମୁଁ ଜଗତସିଂହପୁରରେ ହେଲିନି ମୁଁ ଭୁବନେଶ୍ୱରରେ ଅଛି ଏମିତି କହୁଥିବି
0: ଆଚ୍ଛା ଆପଣଙ୍କ ଆଖପାଖରେ ସେମିତି ଲୋକ ଜଣକ କିଏ
1: ସେ ଲୋକ ଜଣକ ହେଲା ଶ୍ରୀତ କୀର୍ତ୍ତି ମିଶ୍ର
0: ଆଚ୍ଛା ସେ ଆପଣଙ୍କର ସାଙ୍ଗ ନା କିଏ
1: ସିଏ ମୋ ସାଙ୍ଗ
0: ଆଚ୍ଛା ତ ଏମିତି ଜଗତସିଂହପୁର ଆସିବାକୁ କହିକି ଆପଣଙ୍କୁ ଅନେକ ବାର ଠକିଛନ୍ତି ନା କଣ
1: ଆଜ୍ଞା ଆଜ୍ଞା
0: ଆପଣ ଖାଇବା ପିଇବା ସବୁ ବନେଇକି ରଖିଥିବେ
1: ସିଏ ଗୋଟିଏ ନୁହେଁ ଆହୁରି ବି କେତେ ଲୋକ ଅଛନ୍ତି
0: ଆଚ୍ଛା କିନ୍ତୁ ସବୁଠୁ ଫାଷ୍ଟ ଲିଷ୍ଟ ଇଏ ହଉ ନା କଣ
1: ଆଜ୍ଞା
0: ଶ୍ରୁତକୀର୍ତ୍ତି ସାର୍ କିନ୍ତୁ ସବୁଠୁ ପ୍ରଥମେ ଅଛନ୍ତି ଆଉ ନା କଣ ଠିକ ଅଛି ଶ୍ରୁତକୀର୍ତ୍ତି ସାର୍ ଯଦି ଆମକୁ ଶୁଣୁଥିବେ ସେ ନିହାତି ତାଙ୍କର ଏଇ ଅଭ୍ୟାସ ପରିବର୍ତ୍ତନ କରିବେ ଆଉ ଆପଣଙ୍କ ଘରେ ଯାଇ ନିହାତି ପହଞ୍ଚିବେ ଆପଣ ଭଲ ଖାଇବା ପ୍ରିପେୟାର କରିକି ରଖିଥାନ୍ତୁ ସେ ଯଦି ଆମକୁ ଶୁଣୁଥିବେ ସେ ତାଙ୍କ ଯୋଉ ଗୁଣ ଅଛି ସେ ସେଟାକୁ ନିହାତି ଚେଞ୍ଜ କରିଦେବେ
1: ସେ ସାର୍ ଜଣକ ସିଏ ସବୁବେଳେ କହିଦେବେ ଆସିବେନି ଆସିବେନି ଅଚାନକ ଆସି ପହଞ୍ଚିବେ ଦେଖିଲା ବେଳକୁ ଆମ ଘରେ ଲେମ୍ବୁ ପାଣି ପିଇକିରି ଯିବେ
0: ହଁ ସରପ୍ରାଇଜ ଭିଜିଟ୍ରେ ଆସନ୍ତି ଆସନ୍ତି ତ ତାହେଲେ ସରପ୍ରାଇଜ ଭିଜିଟ୍ରେ ଆସନ୍ତି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ରହୁଛି ନମସ୍କାର
1: ନମସ୍କାର
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ରେ ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ କି ଆପଣଙ୍କ ଆଖପାଖରେ ସେମିତି ଲୋକ କିଏ ଅଛନ୍ତି ଏବେ ଆସୁଛି କହି ତାଙ୍କ ଏବେଟା କେବେ ଆସେନି ହେଇଥାଇପାରେ ସେ 5 ମିନିଟଟା 50 ମିନିଟ ବେଳେବେଳେ ହେଇଯାଏ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏମ୍ ସେ କଣ କହୁଛନ୍ତି ଆଜିର ଟପିକକୁ ନେଇକି ହ୍ୟାଲୋ
2: ଆଜ୍ଞା ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଆଜ୍ଞା ମନୋରଞ୍ଜନ ସେଠି କହୁଥିଲେ ଅରିଜ କଟକରୁ କହୁଥିଲେ
0: ଆଚ୍ଛା ଏଇ ଟପିକ ଉପରେ କଣ କହିବେ
2: ହଁ ଟପିକ ଉପରେ ଆଜ୍ଞା ସବୁଠାରୁ ଗାଲୁ ଆଜ୍ଞା ମୁଁ ବହୁତ ଲୋକ ଏମିତି କହିବି ମୁଁ ଯାଇନା ବୁଝିଲେ
0: ଆପଣ ନିଜ ମୁହଁରେ ନିଜ କଥା ମାନି ନେଉଛନ୍ତି ନା କଣ
2: ଆଜ୍ଞା ଆଜ୍ଞା ମୁଁ ବହୁତ ଲୋକ ଏମିତି ଠକି ଦେଇଛି ଆଜ୍ଞା କଣ ଯିବି କହିଦେଇଛି ଏମିତି କହିବି ହଁ ଯାଉଛି ଏଇଠି ଅଛି ଅଧା ବାଟରେ ଏମିତି ହେଲା ଆଉ ଏମିତି ବି ମତେ ବହୁତ ଲୋକ ଏମିତି ସବୁ ଥିଲେ ବୁଝିଲେ ଆଉ ଯେହେତୁ ମୁଁ ଅଲଗା ଲୋକ ଠକେଇଛନ୍ତି ସେମାନେ ମତେ ଠକନ୍ତି ଆଉ
0: ଆଚ୍ଛା ତାହେଲେ ଆପଣ ଆପଣ ପ୍ରଥମେ ଅନ୍ୟମାନଙ୍କୁ ଠକନ୍ତି ତାପରେ ଯାଇ ସେମାନେ ଠକନ୍ତି ନା କଣ ଆପଣ ଟିକେ ଚେଷ୍ଟା କରନ୍ତୁ ଟାଇମରେ ପହଞ୍ଚି ଯିବା ପାଇଁ ଏବଂ ସାଙ୍ଗସାଥୀଙ୍କୁ କଥା ଦେଇ ରଖିବାକୁ ଚେଷ୍ଟା କରନ୍ତୁ ଯାହା ହଉ ଆପଣ ନିଜ ମୁହଁରେ ନିଜ କଥା ମାନି ନେଉଛନ୍ତି ସେଟା ଜାଣିକି ଖୁସି ଲାଗିଲା ବାସ୍ ଆପଣଙ୍କର ଏଇ ଯୋଉ ଗୁଣ ଅଛି ତାକୁ ଟିକେ ଚେଞ୍ଜ କରିଦିଅନ୍ତୁ ତାକୁ ଟିକେ ସଂଶୋଧିତ କରିଦିଅନ୍ତୁ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ଯେ ଆପଣ ଆପଣ କେବେ ମାନେ 5 ମିନିଟ୍ କୁ 50 ମିନିଟ୍ କରିନାହାନ୍ତି ତ ନା ଆପଣଙ୍କ ଆଖପାଖରେ ଏମିତି କିଏ ଅଛନ୍ତି

0: ଯେ ଏବେ ଆସୁଛି କହିକି ଲେଟ୍ କରିଦିଅନ୍ତି। କୋଉଠୁ ଅଛୁ? ବାହାରିଲିଣି, ଏଇ ବାଟରେ ଅଛି, ଏଇ ଘରେ ଯାଇ ପହଞ୍ଚୁଛି କହି କହି ବହୁତ ଟାଇମ୍ ଲଗାନ୍ତି। ସେମିତି ଜଣେ ବ୍ୟକ୍ତି ଯଦି ଆପଣଙ୍କ ଆଖପାଖରେ ଅଛନ୍ତି ତାହେଲେ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ, ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର ଆଜ୍ଞା, ମୁଁ ରାଜେନ୍ଦ୍ର ନନା କହୁଛନ୍ତି, ଦେବଭଦ୍ରା ମ୍ୟାଡାମ।
0: ଆଜିର ଟପିକ ଉପରେ କଣ କହିବେ ନନା?
1: କଣ କହୁଥିଲେ ଆପଣ? କହୁଥିଲେ କହୁଛ ଆଉ ଯାଉନ ତବ।
0: ଆଜ୍ଞା, ଏବେ ଆସୁଛି କହିକି ବହୁତ ସମୟ ଲଗେଇ ଦିଅନ୍ତି, ଏଇ ବାହାରୁଛି କହିକି ବାହାରି ନଥିବେ, ଆପଣଙ୍କର ପ୍ରୋଗ୍ରାମ ଅଧା ହବଣି।
1: ନାଇଁ ନାଇଁ, ମୋର ହୁଏ ବା ସେମିତି।
0: ଆପଣଙ୍କର ହେଇଯାଏ ସେମିତି?
1: ହଁ ହେଇଯିବ, ବହୁତ ହବ ନା, ମୁଁ ତମକୁ ଜବାବ ଦେଇଥିବି ଗୋଟେ କାର୍ଯ୍ୟକ୍ରମ କରିବାକୁ, ଆଡେ ଆଉ ଜଣଙ୍କର କରିଦେବି, ତାଙ୍କୁ କହୁଥିବି ହଁ ଯାଉଛି ଯାଉଛି ରୁହ, ଏମିତି ଏମିତି ନିଜର ଭୁଲକୁ ନିଜେ ସ୍ୱୀକାର କରିବାକୁ ପଡିବ, ଆଉ କଣ କରିବା?
0: ଆଚ୍ଛା, ଆପଣ ଜମା ସମୟାନୁବର୍ତ୍ତିତ ହେଇପାରନ୍ତିନି,
1: କରିବା କଣ? ଆଉ ଗୋଟେ ଜଣଙ୍କୁ କଥା ଦିଆହେଇଛି ତମ କାମ ହବ, ଆଉ ଜଣଙ୍କୁ କଥା ଦିଆହେଇଛି ତା କାମ ହବ, ତାର ସରିଲେ ତ ପୁଣି ହବ, ସିଏ ଖାଲି ବ୍ୟସ୍ତ ହଉଥିବେ, ଆମେ କହୁଛୁ ହଁ ଯାଉଛୁ, ଏମିତି ହୁଏ ଆଉ।
0: ତାହେଲେ ପୂଜା ପର୍ବରେ ଆପଣ ଏମିତି ଅନେକ କରୁଥିବେ, ପୂଜା ପର୍ବ ଯେବେ ଆସିବ ଆଗ କଥା ଦେଇଥିବେ, ଏବେ ପହଞ୍ଚୁଛି, ତାପରେ ତାଙ୍କୁ ବି କଥା ଦେଇଥିବେ, କିନ୍ତୁ ଏମିତି ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଟିକେ ବିଳମ୍ବ ହଉଥିବ ନା କଣ? ଏଇଟା ସବୁ ନନା କରନ୍ତି, ଆପଣ ବି କରୁଛନ୍ତି ଆଉ, ବାସ ଲୋକମାନେ ଟିକେ ହଇରାଣ ହବା କଥା, ଟିକେ ଅନ୍ୟମାନଙ୍କ ହଇରାଣରୁ ଟିକେ ବଞ୍ଚେଇ ରଖିବା ପାଇଁ ପଡିବ। ଆପଣ ଲେଟ୍ କରିଦିଅନ୍ତି ଆଉ, ଆମେ ସକାଳେ 10:00 ପୁଷ୍ପାଞ୍ଜଳି ଦେବା ପାଇଁ ସେଟା ଦିନ 2:00 ହେଇଯାଏ ଆଉ। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ନିଜ ଦୋଷ ତ୍ରୁଟିକୁ ନିଜ ମୁହଁରେ ମାନିଲେ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହୁଛି, ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671-230-3153 ରେ ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ। କିନ୍ତୁ ଏବେ ପାଇଁ ଏ ବିରପୁରୁଷ ଗୀତ ଆପଣ ସମସ୍ତଙ୍କ ପାଇଁ, ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ।

0: ବାକି ସାର୍ ଟିକେ ଜଲ୍ଦି ଆସିକି ଘରେ ପହଞ୍ଚି ଯାଆନ୍ତୁ, କାହିଁକି ନା ଆପଣ ଏମିତି ଅପେକ୍ଷା କରି ରହିଥିବେ ଦିନ ତମାମ, ତାଙ୍କ କାମ ପରେ ସେ କେତେବେଳେ ଘରକୁ ଫେରିବେ ନା କଣ?
1: ଆଜ୍ଞା ମ୍ୟାଡମ, ଆପଣଙ୍କ ଭଲ ଖୁସି ଲାଗିଲା,
0: ଖୁସି ଲାଗିଲା, ମତେ ବି ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି, ବହୁତ ବହୁତ ଧନ୍ୟବାଦ। ହଁ ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି? ଆଚ୍ଛା ବହୁତ ଭଲ ଲାଗିଲା, ଏମିତି ଭଲରେ ଥାନ୍ତୁ, ସୁସ୍ଥ ଥାନ୍ତୁ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର। ଆପଣ ବି କଲ୍ କରିପାରିବେ ଆମ ନମ୍ବର 06713030353 ରେ ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଉ ସିଏ କଣ କହୁଛନ୍ତି ଆଜିର ଟପିକକୁ ନେଇକି। ହ୍ୟାଲୋ, ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଚ୍ଛା ଆଜିର ଟପିକ ଉପରେ କଣ କହିବେ, ଆପଣଙ୍କ ଆଖପାଖରେ ଏମିତି ଲୋକ କିଏ ଯେ ଆଚ୍ଛା ସବୁ ଘରଣୀ ମାନେ ଫୋନ କରିକି ତାଙ୍କ ମିସ୍ତ୍ରୀଙ୍କ ବିଷୟରେ କହୁଥିଲେ?
2: ନଅଟା ବେଳକୁ ଯିବ, ଆମେ ପଦାଶିଳାଇ ହର୍ନ ମାରିଦେବୁ, ସେ ତାଙ୍କର ସଜ ହଉଥିବେ ଆଉ।
0: ଆଚ୍ଛା ତାହେଲେ ଆପଣଙ୍କ ଘରଣୀ ପୁରା ସଜେଇ ହେଇକି ଆସୁ ଆସୁ ପୁରା ଲେଟ୍ ହେଇଯାଏ ନା କଣ? ନାଇଁ ଆପଣ ବିଲକୁଲ ରାଗନ୍ତୁନି, ଝିଅ ମାନେ ତ ଟିକେ ସଜେଇ ହୁଅନ୍ତି କିନ୍ତୁ ସିଏ ବି ଟିକେ ସମୟ ଭିତରେ ବାହାରିବା ପାଇଁ ଚେଷ୍ଟା କରିବା ଦରକାର।
2: କଥାବାର୍ତ୍ତା ହେଇଥିବ ଆଗରୁ, କଥାବାର୍ତ୍ତା ହେଇଥିବ ଯେ ନଅଟା ବେଳକୁ ଆମେ ଯିବା, ମୁଁ ତ ଡେରି କରି ସାଢେ ନଅଟାରେ ପହଞ୍ଚିବି, କହିଲା ତ ଚାରିଟା ପିନ୍ଧିଛି ଆଉ।
0: ଆଚ୍ଛା ଆପଣଙ୍କ ଘରଣୀଙ୍କ ନାମ?
2: ସସ୍ମିତା ଦାସ, ପାଲେପୁର।
0: ଆଚ୍ଛା ସସ୍ମିତା ମ୍ୟାଡମ୍ଙ୍କୁ ଆମେ ରିକ୍ୱେଷ୍ଟ କରିବା, ଯଦି ନଅଟା ବେଳେ ଯିବାର ଅଛି ତାହେଲେ ସେ ଆଠଟା ସୁଦ୍ଧା ମାନେ ପୁରା ନିଜକୁ ସବୁ ସଜେଇ ଦବା ଦରକାର, ଆଠଟା ଭିତରୁ, ଆଠଟାରୁ ନହେଲେ ଆରମ୍ଭ କରିବା ଦରକାର, ଆଟଲିଷ୍ଟ ଘଣ୍ଟାଟେ ଭିତରେ ତାଙ୍କର ସଜ ସରିଯିବ ନା କଣ? ନଅଟା ମାନେ ଏଗାରଟା, ଆପଣ ତ ମାନେ ଘର ବାହାରେ ରହିକି ପୁରା ହର୍ନ ବଜେଇ ଚାଲିଛନ୍ତି ନା କଣ?
2: ଆଗରୁ କୁହାଯିବ।
0: ଆଚ୍ଛା ଝିଅ ମାନେ ଟିକେ ସଜେଇ ହୁଅନ୍ତି ଆଉ ଆପଣଙ୍କ ଘର ବି ଏମିତି
2: ଝିଅ ନାହାନ୍ତି, ବୋଉ ହେଇଗଲେଣି,
0: ଯାହା ହେଲେ ନାରୀ ନାରୀ ମାନେ ତ ନିହାତି ସଜେଇ ହେଉଛନ୍ତି, ତ
2: ଆଗରୁ ପରିବର୍ତ୍ତନ ହଉନି 25 ବର୍ଷ ହେଲାଣି।
0: ଆଚ୍ଛା 25 ବର୍ଷ ହେଲାଣି ପରିବର୍ତ୍ତିତ ହଉନାହାନ୍ତି, କିନ୍ତୁ ଆମେ ନିହାତି ରିକ୍ୱେଷ୍ଟ କରିବା କି ଟିକେ ଏଥିରେ ସଂଶୋଧନ ଆଣିବା ପାଇଁ, ଟିକେ ସମୟାନୁବର୍ତ୍ତିତ ହବା ପାଇଁ। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ କହିଲେ ଭଲ
2: ଲାଗିଲା।
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହିଛି, ନମସ୍କାର।
2: ଜୟ ଜଗନ୍ନାଥ,
0: ଆପଣ ବି କଲ୍ କରିପାରିବେ ଅନ୍ ନମ୍ବର 06713030353 ରେ ଏବଂ ସେୟାର କରିପାରିବେ ଯେ ଆପଣଙ୍କ ଆଖପାଖରେ ଏମିତି ଡାଇଲଗ ବ୍ରାଣ୍ଡ ଆମ୍ବାସଡର କିଏ ଯିଏ କୁହନ୍ତି ଏଇ ଆସୁଛି ଏବେ ପହଞ୍ଚିଲି କିନ୍ତୁ ବହୁତ ଲେଟ୍ କରିନିଅନ୍ତି, ତାହେଲେ କଲ୍ କରନ୍ତୁ ଫଟାଫଟ ସେ ଏବଂ ସେୟାର କରନ୍ତୁ ଆପଣଙ୍କ କଥା ମୋ ସହିତ। କିନ୍ତୁ ଏବେ ପାଇଁ ଏ ବ୍ୟୁଟିଫୁଲ୍ ସେ ଗୀତ ଆପଣ ସମସ୍ତଙ୍କ ପାଇଁ, ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: Ancak izliyorum resmin tuvo. Dantlı bakıyor onu kadar kadar.
1: তো আপনি যেবে বি যাই পৌঁছନ୍ତି সি কিন্তু কিছু না কিছু কামরে ব্যস্ত থিবে না কোন
0: কিছু কামরে
1: আপনা ঘরু বাহারিবা টাইম তো তাকো ফোন করি দিও তো এবে উঠি যাও কাম সার জলদি মু যাই কি পৌঁছিবে তাহলে আপনা আজি টিকে তাকো বেশি চিড়ান্তু কি এবে আসুচি কই কি এবে প্রিপেয়ার হউচি কই কি এবে বাহারুচি কই কি সে টিকে লেট করান্দি না পরে দেরি করি বাহারিবারে সে চ্যাম্পিয়ন না কোন সে সাঙ্গ জনক না কোন
0: সাঙ্গ জনক গুড্ডু
1: ଗୁଡ୍ଡୁ ଯଦି ଆଜି ଆମକୁ ଶୁଣୁଥିବେ ତାହେଲେ ସେ ତାଙ୍କର ଏଇ ଯୋଉ ସ୍ୱଭାବ ଅଛି ସେ ନିହାତି ଚେଞ୍ଜ କରିନେବେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ଚାଲନ୍ତୁ ଦେଖିବା ଆଜିର ଲାଷ୍ଟ କଲର୍ ଜଣଙ୍କ କି ହ୍ୟାଣ୍ଡ ସେ କଣ କହୁଛନ୍ତି ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ ଆପଣଙ୍କ ପରିଚୟ ଦିଅନ୍ତୁ
2: ମୋର ଜଣେ ବନ୍ଧୁ ଅଛନ୍ତି ତାଙ୍କ ନାଁ କୁମ୍ଭକର୍ଣ୍ଣ ଭାଇ ଆମେ ଦେଇଛୁ ତାଙ୍କୁ ଯେକୌଣସି କାମ ପାଇଁ ଅଧଘଣ୍ଟେ ଟାଇମ ଆଗୁଆ ଦେଇଥିବ ସେ କିନ୍ତୁ ଆଉ ଅଧଘଣ୍ଟେ ଲେଟ୍ରେ ଆସିବେ
1: ଆଚ୍ଛା ତାହେଲେ ଏବେ ଆପଣ ଚାଲାକି କରିକି ଘଣ୍ଟେ ଟାଇମ ଆଗରୁ କହିଦେଇଥାନ୍ତୁ
2: ନା ମ୍ୟାମ୍ ଆଜି ଦେଖନ୍ତୁ ଆଜି ଆମେ ମାର୍କେଟ ଯିବୁ ବୋଲି ସକାଳ 7ଟାରେ କଥାବାର୍ତ୍ତା ହେଲୁ ଆପଣଙ୍କ କଥାବାର୍ତ୍ତା ହେଲୁ
1: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରହିଛି ନମସ୍କାର ସତ କହିବାକୁ ଗଲେ ଆଜିର ଏଇ କଥାବାର୍ତ୍ତାରୁ ପୁରା ସ୍ପଷ୍ଟ ହେଇଗଲା ଯେ ମୁଁ ଏବେ ଆସୁଛି ହଉଛି ଆମ ଦୈନନ୍ଦିନ ଜୀବନର ସବୁଠୁ ଗୋଟେ ଲୋକପ୍ରିୟ ଡାଇଲଗ କାହା ପାଇଁ 5 ମିନିଟ୍ ତ କାହା ପାଇଁ 50 ମିନିଟ୍ ଆଉ କାହା ପାଇଁ ଏହାର ତ କୌଣସି ଲିମିଟ୍ ହିଁ ନାହିଁ କିନ୍ତୁ ଏଇ ଛୋଟ ଛୋଟ ଅଭ୍ୟାସ ଏଇ ମଜାଦାର ମୁହୂର୍ତ୍ତ ଆଉ ଏଇ ଘରୋଇ ଡାଇଲଗ ଗୁଡିକ ହିଁ ଆମ ସମ୍ପର୍କକୁ ରଙ୍ଗୀନ କରିଥାଏ ତେବେ ଆପଣଙ୍କ ଆଖପାଖରେ ଯିଏ ବି ଅଛନ୍ତି ଯିଏ କହୁଛନ୍ତି ମୁଁ ଏବେ ଆସୁଛି ସେଇ ଚମ୍ପିୟନ ମାନଙ୍କୁ ଘରେ ଟିକେ ଯାଇକି ଚିଡାନ୍ତୁ ଟିକେ ହସାନ୍ତୁ ଆଉ ଦିନଟାକୁ ଆହୁରି ସୁନ୍ଦର କରନ୍ତୁ ମୁଁ ତ କିନ୍ତୁ ଏବେ ତ ସମୟ ହେଇଗଲାଣି ଏବେ ଏଇ ଶୋକୁ ଆମକୁ ଏଇଠି ରଖିବାକୁ ପଡିବ କିନ୍ତୁ ଆପଣମାନେ ସବୁବେଳେ ହସୁଥାନ୍ତୁ ଖୁସିରେ ଥାନ୍ତୁ ଓ ଶୁଣୁଥାନ୍ତୁ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୁକାଟେକ୍ ତିଲ୍ ସିଦ୍ଧଲ୍ ତାକୁ

ଶୁଣିଛନ୍ତି ଆପଣମାନେ ଦେବମିତ୍ରାକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ପାଖରେ ଏବଂ ସୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ର ଚାଲନ୍ତୁ ଦେଖିବା ଆମର ନେକ୍ସଟ ଏସ୍ଏମ୍ଏସ୍ କିଏ କୋଉଠୁ ଲେଖି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି ବାବନ ଚନ୍ଦ୍ର ପାଲ ଏବଂ ମମତା ପାଲ କିଶୋର ନଗର କଟକରୁ ଲେଖୁଛନ୍ତି। ଜୟ ଜଗନ୍ନାଥ ଆପା ନମସ୍କାର, ଶୁଣିବାକୁ ଚାହିଁଛନ୍ତି ରାମ ସିଆ ରାମ ଗୀତଟିକୁ ନିହାତି ଭାବରେ। ବ୍ୟୁଟିଫୁଲ ସେ ଗୀତ ସଚିତ ତାଣ୍ଡନ ଏବଂ ପରମ୍ପରା ଟଣ୍ଡନଙ୍କ କଣ୍ଠରେ ଆମେ ଆପଣଙ୍କୁ ନିହାତି ଶୁଣେଇ ଦେବୁ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ ଆଉ କୋଉଠୁ କରୁଛନ୍ତି ଏବଂ ସିଏ କ'ଣ ଫର୍ମାଇସ୍ କରିଛନ୍ତି। ଏହି ଏସ୍ଏମ୍ଏସ୍ ଆସୁଛି ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଏବଂ ଆମକୁ ମେସେଜ୍ କରିଛନ୍ତି ସନ୍ଧ୍ୟାରାଣୀ ସୂତାର, ଲେଖିଛନ୍ତି ଗୁଡ୍ ମର୍ଣ୍ଣିଂ ଦେବମିତ୍ର ମ୍ୟାଡମ୍, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ମର୍ଣ୍ଣିଂ। ଶୁଣିବାକୁ ଚାହିଁଛନ୍ତି କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ ଚକାଚକା ଭଉଁରୀ ଚଳଚ୍ଚିତ୍ରରୁ, ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ନିହାତି ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ସତରେ କ'ଣ କିଛି ଲୋକ କେବଳ ଦୁଃଖ ଦେଇ ଜାଣନ୍ତି? କିଛି କିଛି ଲୋକ ଅଛନ୍ତି ଯିଏ ଦୁଃଖ ବାଣ୍ଟି ବି ଜାଣିଛନ୍ତି। ହଁ, ଦୁଃଖ ବାଣ୍ଟିଲେ ନା ଜୀବନ ଆଉ ଟିକେ ସରଳ ସୁନ୍ଦର ହେଇଯାଏ। ଆଉ ଯେଉଁମାନେ ଆମକୁ ଦୁଃଖ ଦେବାକୁ ଚେଷ୍ଟା କରୁଛନ୍ତି ନା, ସେ ଦୁଃଖକୁ ସବୁବେଳେ ବାଇ ବାଇ କହିଦେବା ଦରକାର। ସେମାନଙ୍କ ମୁହଁରେ ହିଁ ହସିଦେବା ଦରକାର, ଯେମିତି ତାଙ୍କ ଦୁଃଖକୁ ଆପଣମାନେ କେବେ ବି କେୟାର କରନ୍ତିନି। ବାସ୍ ସେଇଭଳି ଆଟିଟ୍ୟୁଡ୍ ରଖିଲେ ହିଁ ସାମ୍ନାବାଲା ଆପଣଙ୍କୁ କେବେ ବି ଦୁଃଖ ଦେବା ପାଇଁ ଚେଷ୍ଟା ବି କରିବେନି। ଶୁଣୁଛନ୍ତି ଆପଣମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କାଟକ୍ତେଲ ସେଇ ଦିଲ ତକରେ ଅନସୋ ଚାଲିଛି ରେନ୍ବୋ ଏସଏମଏସ ର। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସଏମଏସ କିଏ ଆଉ କୋଉଠୁ ପଠେଇଛନ୍ତି ଏବଂ କଣ ଲେଖିକି ପଠାଉଛନ୍ତି ଆମ ପାଇଁ। ଏହି ଏସଏମଏସ ଆସୁଛି ଟାଟା ଷ୍ଟିଲ ପ୍ଲାଣ୍ଟରୁ। ଲେଖିଛନ୍ତି ଗୀତ ଶୁଣିବାକୁ ଚାହିଁଛନ୍ତି, ମେ ତୁତ୍ ସେ ଏସି ମିଲୁ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ଜୁଦାଇ ଚଳଚ୍ଚିତ୍ରରୁ ଲେଖୁଛନ୍ତି, ଗୁଡ୍ ମର୍ଣ୍ଣିଂ ଦେବ ମିତ୍ର ଆପା, ନମସ୍କାର, ଜୟ ଜଗନ୍ନାଥ, ଆପା କେମିତି ଅଛନ୍ତି? ମୁଁ ତ ବହୁତ ଭଲ ଅଛି ଆଣ୍ଡ ଆଶା କରୁଛି ଆପଣମାନେ ବି ବହୁତ ଭଲରେ ଥିବେ। ଜଗନ୍ନାଥ ଆପଣଙ୍କୁ ଢେର ସାରା ଆଶୀର୍ବାଦ ଅଜାଡ଼ି ଦେଉଥିବେ। ଲେଖିଛନ୍ତି, ଆପଣଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଛି, ଆପଣଙ୍କ କଥା ଶୈଳୀ ବା ଭଏସ୍ ଆମକୁ ବହୁତ ଭଲ ଲାଗୁଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଅନ୍ତରରୁ ବହୁତ ବହୁତ ଶୁଭେଚ୍ଛା। ଆପଣଙ୍କର ଏଇ ଟିକେ ଟିକେ ଭଲ ପାଇବା ହିଁ ଆମକୁ ଆଉ ଟିକେ ଭଲ କରିବା ପାଇଁ ପ୍ରେରଣା ଦେଇଥାଏ। ଏହି ଏସଏମଏସ ଲେଖୁଛନ୍ତି ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିଶା ଅପା, ତମନ୍ନା ରେଡ୍ଡି ଟାଟା ଷ୍ଟିଲ ପ୍ଲାଣ୍ଟରୁ ଲେଖିଛନ୍ତି। ନିହାତି

ପରେ ଆପଣଙ୍କ ମନପସନ୍ଦର ଗୀତ ଦେବମିତ୍ରା ଆପଣଙ୍କୁ ସିଓର ଶୁଣେଇବ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେ କୋଉଠୁ ଲେଖୁଛନ୍ତି ଏବଂ ସିଏ କ'ଣ ଶୁଣିବାକୁ ଚାହିଁଛନ୍ତି। ଏହି ଏସ୍ଏମ୍ଏସ୍ରେ ଲେଖା ହେଇଛି, ଗୁଡ୍ ମର୍ଣ୍ଣିଂ ଅପା, ଆଜିର ପ୍ରୋଗ୍ରାମ୍ରେ ସୁନ୍ଦର ଟପିକ୍ ରଖିଥିଲେ, ବହୁତ ଭଲ ଲାଗିଲା। ଥ୍ୟାଙ୍କ ୟୁ ଅପା, ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଏହି ଏସ୍ଏମ୍ଏସ୍ ଆମକୁ କରିଛନ୍ତି ସୁଚିତ୍ରା ସେନାପତି, ସାହିତନଗର ଭୁବନେଶ୍ୱରରୁ, ଏବଂ ସେ ଶୁଣିବାକୁ ଚାହିଁଛନ୍ତି ହିନା ଚଳଚ୍ଚିତ୍ରରୁ ଦେର୍ ନା ହୋ ଯାଏ କହି ଗୀତଟିକୁ। ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଆପଣଙ୍କୁ ସିଓର ଶୁଣିବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

ଆଜି ତ ସମୟ ହେଲାଣି, ମତେ ବିଦାୟ ଦିଅନ୍ତୁ, କାହିଁକି ନା ମୁଁ ଯିବା ପରେ ପରେ ଆସିଯିବେ ଆପଣଙ୍କର ଫେଭରେଟ୍ ଆର୍ଜି ଶିଉଳି, ଆପଣଙ୍କ ସହିତ ଦିନ ତମାମ ରହିବେ ଏବଂ ଆପଣଙ୍କ ମିଠା କଥା ସହିତ ମିଠା ଗୀତ ମଧ୍ୟ ଶୁଣେଇବେ। ଆଜି ପାଇଁ ଦେବମିତ୍ରକୁ ବିଦାୟ ଦିଅନ୍ତୁ, ସବୁବେଳେ ସୁସ୍ଥ ରୁହନ୍ତୁ, ସବୁବେଳେ ହସୁଥାନ୍ତୁ, ନିଜର ଯତ୍ନ ନିଅନ୍ତୁ। ହାଭ୍ ଅ ଗ୍ରେଟ୍ ଡେ ଆହେଡ୍, ଲଭ୍ ୟୁ ଅଲ୍ ଆଣ୍ଡ ଟେକ୍ କେୟାର।

ବବି ଚଳଚ୍ଚିତ୍ର ଯେତେବେଳେ ମୁକ୍ତିଲାଭ କରେ ଏବଂ ତା ପୂର୍ବରୁ ସେ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ସହିତ ତାଙ୍କର ବିବାହ ହୋଇଥିଲା ଏବଂ ସେତେବେଳେ ଏହି ବିବାହ ଚଳଚ୍ଚିତ୍ର ଜଗତରେ ବହୁ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଥିଲା ଶୁଣାଯାଏ ଯେ 1973ରେ ଯେତେବେଳକୁ ବବି ଚଳଚ୍ଚିତ୍ର ରିଲିଜ୍ ହୁଏ ସେତେବେଳେ ଡିମ୍ପଲଙ୍କର ବୟସ ମାତ୍ର 16 ବର୍ଷ ଥିଲା ଆଉ ଗୋଟେ କଥା ସାଥୀ ଯେ ଡିମ୍ପଲ କପାଟିଆ ତାଙ୍କର ଅଭିନୟ ଜୀବନ ପ୍ରମାଣ କ'ଣ କରେ କହିଲେ ଯଦି ପ୍ରତିଭା ଆଉ ପରିଶ୍ରମ ଥାଏ ନିଜ ପାଖରେ ତେଣୁ ବିରତି ପରେ ମଧ୍ୟ ସଫଳତା

ଡିମ୍ପଲ କାବାଡିଆ ଜଣେ ଏଇଭଳି ଭାବରେ ଅଭିନେତ୍ରୀ ଥିଲେ ଯେ କି ରୋମାଣ୍ଟିକ କୁହନ୍ତୁ, ଭାବପ୍ରବଣ କୁହନ୍ତୁ, ଗମ୍ଭୀର ଆକ୍ଟିଂ କୁହନ୍ତୁ ନା କାହିଁକି, କିମ୍ବା ମଡର୍ଣ୍ଣ ଆକ୍ଟିଂ କୁହନ୍ତୁ, ସବୁ ପ୍ରକାରର ଚରିତ୍ରକୁ ସଫଳତାର ସହିତ ପର୍ଦ୍ଦାରେ ଜୀବନ୍ତ କରିପାରନ୍ତି। ସେ କେବଳ ଜଣେ ସଫଳ ନାୟିକା ନୁହନ୍ତି, ବରଂ ନିଜକୁ ବାରମ୍ବାର ନୂଆ ରୂପରେ ପ୍ରମାଣ କରିଥିବା ଜଣେ ଦକ୍ଷ ଅଭିନେତ୍ରୀ ଭାବରେ ଜଣାଶୁଣା।

ସିଉଲିଏଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତାକ୍ ସାଥି ପ୍ରତିଦିନ ଆମେ ବହୁତ କିଛି କାମ କରୁଛୁ ଏବଂ ସବୁ କାମକୁ ସିଷ୍ଟମାଟିକ୍ କରିବାକୁ ଚାହୁଁଛୁ ବେଳେବେଳେ ସିଷ୍ଟମାଟିକ୍ ମଧ୍ୟ ହେଉନି ଟାଇମଲି କରିବାକୁ ଚାହୁଁଛୁ ବେଳେବେଳେ ଟାଇମଲି କରିବାକୁ ଯାଇକି ମଧ୍ୟ ବହୁତ କିଛି ଭୁଲ ଭାଲ ଆମେ କାମ କରିପକାଉଛୁ ମାନେ କି ଜଲ୍ଦି ଜଲ୍ଦିରେ ଯଦି ଆମେ ଗୋଟେ ପାଣି ବଟଲ୍ଟି ଭର୍ତ୍ତି କରିବାକୁ ଚାହୁଁଛୁ ସେ ଅନ୍ୟମନସ୍କରେ ମଧ୍ୟ ପାଣି ବଟଲ୍ଟି ପୁରା ଫୁଲ୍ ହେଇକି ଏବଂ ଓଭରଫ୍ଲୋ ହେବାର ଲାଗୁଛି ଏବଂ ଆମେ ଅନ୍ୟମନସ୍କରେ ଅଲଗା କିଛି ଭାବିବାକୁ ଲାଗୁଛୁ ସେ ଏତେ ହଡ଼ବଡ଼ିରେ କାମ କରିବା ଆପଣଙ୍କର ଜମାରୁ ବି ଦରକାର ନାହିଁ ଯେତେବେଳେ ଆପଣଙ୍କର କିଛି ଅର୍ଜେଣ୍ଟ କାମ ରହୁଛି ତାକୁ ଶୃଙ୍ଖଳିତ ଭାବରେ ସିଷ୍ଟମାଟିକଲି କରନ୍ତୁ ଏବଂ ଆଗରୁ କାମ ସାରିବାକୁ ଚେଷ୍ଟା କରନ୍ତୁ ପ୍ରତିଦିନର ଛୋଟ ଛୋଟ ଶୃଙ୍ଖଳିତ ଅଭ୍ୟାସ ହିଁ ଭବିଷ୍ୟତର ବଡ଼ ସଫଳତାର ଭିତ୍ତି ସୃଷ୍ଟି କରିଥାଏ ଏବଂ ଆମେ ଡେଲି ଲାଇଫ୍ରେ ଆମେ ଯାହା ବି କିଛି କାମ କରୁଛୁ ସେଗୁଡ଼ିକୁ ଯଦି ଆମେ ଶୃଙ୍ଖଳିତ ଭାବରେ କରିବା ଦେନ୍ ବହୁତ ଜଲ୍ଦି ମଧ୍ୟ କାମ ସରିବ ଏବଂ ସିଷ୍ଟମାଟିକଲି ମଧ୍ୟ ଆମେ କାମ କରିପାରିବା କାହିଁକିନା ସାଥୀ ଶୃଙ୍ଖଳା ହେଉଛି ସଫଳତାର ପ୍ରଥମ ସୋପାନ ଏବଂ ଏହା ଆମକୁ ନିୟମିତ ଦାୟିତ୍ୱବାନ କରାଏ ଲକ୍ଷ୍ୟମୁଖୀ ହେବାକୁ ଶିଖାଏ ଆଉ ଗୋଟେ କଥା ହେଉଛି ଯେ ପ୍ରତିଭା ଆଉ ଜ୍ଞାନ ଯେତେ ଥାଉ ନା କାହିଁକି ଶୃଙ୍ଖଳା ନଥିଲେ ସେଗୁଡ଼ିକର ସଠିକ୍ ବ୍ୟବହାର ମଧ୍ୟ କରିବା ବହୁତ କଷ୍ଟକର ହୋଇପଡ଼ିଥାଏ

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘରେ ଘରେ ସୂର୍ଯ୍ୟ ଘର।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसा के द्वारा जनहित रे जारी।
4: सिउली छ आपन के सहित आपन सुन छ 100.4 आकाशवाणी एफएम ब्रेन बुक एक दिल से दिल तक। ସାଥୀ, ସବୁଦିନ ତ ଆମେ ବହୁତ କିଛି କାମ କରୁଛୁ, କିନ୍ତୁ କାମ ସିନା କରୁଛୁ, ଆମର ଅର୍ଜେଣ୍ଟ କାମ କରୁଛୁ, କିନ୍ତୁ ସେଗୁଡ଼ିକୁ ଆମେ କେତେ ଟାଇମ୍ ହିସାବରେ କରୁଛୁ, ରୁଟିନ୍ ବନାଉଛୁ କି ନାହିଁ, ଟାଇମଲି କାମ କରିକି କାମ ସାରିପାରୁଛୁ କି ନାହିଁ, ସେଥିପ୍ରତି ମଧ୍ୟ ଟିକେ ଧ୍ୟାନ ଦେବା ଦରକାର। କାହିଁକି ନା ଶୃଙ୍ଖଳା ହେଉଛି ଗୋଟେ ସେତୁ ଯାହା ସ୍ୱପ୍ନକୁ ସଫଳତା ସହ ଯୋଡ଼ିଥାଏ। ତେଣୁ ସାଥୀ, ଶୃଙ୍ଖଳିତ ବ୍ୟକ୍ତି ସମୟର ମୂଲ୍ୟ ବୁଝନ୍ତି, ନିଜ କାମକୁ ଯୋଜନାବଦ୍ଧ ଭାବରେ କରିବାକୁ ଚେଷ୍ଟା କରନ୍ତି ଏବଂ ନିଜ ଲକ୍ଷ୍ୟ ପ୍ରତି ସଦା ସଚେତନ ରୁହନ୍ତି।

ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି, ଆଉ ସାତ ସାତ ହଜାର ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା। ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ଶୃଙ୍ଖଳାର ଅର୍ଥ କେବଳ ନିୟମ ମାନିବା ନୁହଁ, ବରଂ ଠିକ୍ ସମୟରେ ଠିକ୍ କାମ କରିବା। ଯେଉଁ ବ୍ୟକ୍ତି ନିଜର ସମୟକୁ ସମ୍ମାନ କରନ୍ତି, ନିଜ ଦାୟିତ୍ୱକୁ ଗୁରୁତ୍ୱ ଦେଇଥାନ୍ତି ଏବଂ ନିୟମିତ ଭାବରେ ପରିଶ୍ରମ କରନ୍ତି, ସେ ନିଶ୍ଚିତ ଭାବରେ ଆଗକୁ ବଢ଼ନ୍ତି। ଶୃଙ୍ଖଳା ହେଉଛି ସଫଳତାର ମୂଳ ଚାବି। ପ୍ରତିଭା, ଭାଗ୍ୟ କିମ୍ବା ସୁଯୋଗ ଜୀବନରେ ସାହାଯ୍ୟ କରିପାରେ, କିନ୍ତୁ ଶୃଙ୍ଖଳା ମଣିଷକୁ ଲକ୍ଷ୍ୟରେ ପହଞ୍ଚାଇଥାଏ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ୟେସ୍, ଆମ ଭିତରେ ଯେଉଁ ଭଲ ପାଇବା ଅଛି, ମାନେ କି ଆପଣଙ୍କର ଆଉ ମୋ ଭିତରେ ଯେଉଁ ଦିଲର ଦିଲ କନେକ୍ସନ୍ ଅଛି, ସେଇଥିପାଇଁ ତ ଆମେ ଯୋଡ଼ି ହେଇଯାଉଛୁ ବାରମ୍ବାର, ଏବଂ ଆପଣ ଶିଉଳି ସହିତ ଯୋଡ଼ି ହେଇଯାନ୍ତି, ଶିଉଳିକୁ ଶୁଣୁଛନ୍ତି କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକରେ। ସାଥୀ, ପ୍ରକୃତି ଯଦି ନିଜର କାମ କରିପାରୁଛି ପୁଣି ଠିକ୍ ସମୟ ନିର୍ଘଣ୍ଟ ହିସାବରେ, ତାହେଲେ ଆମେ କାହିଁକି କରିପାରିବାନି କହିଲେ? ସୂର୍ଯ୍ୟ ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଉଦୟ ହେଉଛନ୍ତି, ଋତୁ ପରିବର୍ତ୍ତନ ଠିକ୍ ଭାବରେ ଚାଲିଛି, ଏବଂ ଏହି ଶୃଙ୍ଖଳା ହିଁ ପୃଥିବୀର ସନ୍ତୁଳନକୁ ରକ୍ଷା କରୁଛି। ପ୍ରକୃତି ମଧ୍ୟ ଆମକୁ ଶୃଙ୍ଖଳାର ଶିକ୍ଷା ଦେଉଛି। ପ୍ରେରଣା ତ ଆପଣଙ୍କୁ ଆରମ୍ଭ କରିଥାଏ ଗୋଟେ କାମ କରିବା ପାଇଁ, କିନ୍ତୁ ଶୃଙ୍ଖଳା ଆପଣଙ୍କୁ ଠିକ୍ ସ୍ଥାନରେ ପହଞ୍ଚିବା ପାଇଁ ରାସ୍ତା ଦେଖାଇଥାଏ। ତେଣୁ ଜୀବନରେ ଛୋଟ ଛୋଟ ଭଲ ଅଭ୍ୟାସକୁ ଗଢ଼ି ତୋଳନ୍ତୁ, ସମୟର ମୂଲ୍ୟ ବୁଝନ୍ତୁ, ଏବଂ ଶୃଙ୍ଖଳିତ ଜୀବନ ବ୍ୟତୀତ ଜୀବନ ମଧ୍ୟ ଆପଣ ବିତାନ୍ତୁ। କାହିଁକିନା ସାଥୀ, ଶୃଙ୍ଖଳା ହିଁ ହେଉଛି ଆମର ସଫଳତା, ଆମର ସମ୍ମାନ, ଆମର ଆତ୍ମବିଶ୍ୱାସର ଭିତ୍ତି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।